0: ଶୁଣୁଥିଲେ ଆରାଧନା କାର୍ଯ୍ୟକ୍ରମରେ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, ପରିବେଶ ସୁରକ୍ଷାର ବିଭିନ୍ନ ଦିଗ। ଆଲୋଚକ ଡକ୍ଟର ନରେନ୍ଦ୍ର କୁମାର ମିଶ୍ର।
1: ଅର୍ଥନୈତିକ ପ୍ରଗତି ପାଇଁ ପ୍ରାକୃତିକ ସମ୍ପଦର ଆବଶ୍ୟକତା ସମସ୍ତେ ଉପଲବ୍ଧି କରିଥାନ୍ତି। ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରାକୃତିକ ସମ୍ପଦର ଆବଶ୍ୟକତା ଯଥେଷ୍ଟ ଅଧିକ। ଉଦାହରଣ ସ୍ୱରୂପ ଜାପାନ, ଦକ୍ଷିଣ କୋରିଆ ଓ ତାଇୱାନ ଇତ୍ୟାଦି ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ଥିଲେ ମଧ୍ୟ ସେମାନେ ତାଙ୍କର ପ୍ରଚୁର ପୁଞ୍ଜି, ଦକ୍ଷ ଶ୍ରମଜୀବୀ ଓ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ଅର୍ଥନୈତିକ ପ୍ରଗତିକୁ ଆଗେଇ ନେଇଥାନ୍ତି। ଏହା କହିବାର ତାତ୍ପର୍ଯ୍ୟ ହେଲା, ଦୁଇ ପ୍ରକାରର ପ୍ରାକୃତିକ ସମ୍ପଦ ଥାଏ। କେତେକ ହେଲେ ନବୀକରଣ ଯୋଗ୍ୟ, ଯଥା ଭୂମି, ଜଳ, ମତ୍ସ୍ୟ ସମ୍ପଦ ଓ ଜଙ୍ଗଲ, ଓ ଅନ୍ୟମାନେ ହେଲେ ନବୀକରଣ ଅଯୋଗ୍ୟ, ଯଥା ଖଣିଜ ପଦାର୍ଥ ଏବଂ ଖଣିଜ ତୈଳ। ତେଣୁ ଯେଉଁ ସମ୍ପଦର ନବୀକରଣ ହେବ ନାହିଁ ସେଗୁଡ଼ିକ ସତର୍କତାର ସହିତ ବ୍ୟବହାର କରିବା ଦରକାର, ଏବଂ ଯେଉଁ ବିଭବର ନବୀକରଣ ହୋଇପାରିବ ସେଗୁଡ଼ିକ ବିନିଯୋଗ କରିବା ସହିତ ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରିବା ଦରକାର। ସମାଜର ଅର୍ଥନୈତିକ ବିକାଶର ଧାରାକୁ ଯଦି ବା ଆଗେଇ ନେବା ପାଇଁ ପ୍ରାକୃତିକ ସମ୍ପଦର ବିନିଯୋଗ

0: କରାଯାଏ, ତେବେ ଏଥିପାଇଁ ପରିବେଶ ଯେପରି ଦୂଷିତ ନ ହୁଏ ସେଥିପାଇଁ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ। ଜଙ୍ଗଲରୁ ଗଛ କଟାରେ ଯଦି କିଛି ସଂଯମତା ନ ରୁହେ ଅନେକ ଉପାଦେୟ ବୃକ୍ଷ ନିଶ୍ଚିନ୍ନ ହୋଇଥାନ୍ତି, ବନ୍ୟପଶୁଙ୍କର ସଂଖ୍ୟା ହ୍ରାସ ହୋଇଯାଏ, ଜଳଚକ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼େ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢ଼େ ଏବଂ ସବୁଜ ଗୃହ ପ୍ରଭାବ ବୃଦ୍ଧି ଓ ଜାଗତିକ ଉଷ୍ମତା ବୃଦ୍ଧି ପାଇଥାଏ। ମୃତ୍ତିକା କ୍ଷୟ ଓ ମୃତ୍ତିକାର ଉର୍ବରତା ନଷ୍ଟ ହୋଇଥାଏ। ଏହିପରି ପରିସଂସ୍ଥାର ଅସନ୍ତୁଳନ ଯୋଗୁଁ ନାନା ବିପର୍ଯ୍ୟୟ ଘଟିଥାଏ। ପ୍ରାକୃତିକ ସମ୍ପଦର ଅନୁପଯୁକ୍ତ ପରିଚାଳନା ଯୋଗୁଁ ସମାଜ ଓ ଅର୍ଥନୀତିର କିପରି ପ୍ରଭାବ ପଡ଼େ ସେ ହେଲା ଭୂତଳ ଜଳର ବହୁଳ ବ୍ୟବହାର। ଯେଉଁ ଅଞ୍ଚଳରୁ ଦିନ ଥିଲା ଲୋକେ ଭୂତଳ ଜଳକୁ ପାଇପାରୁଥିଲେ 20-30 ଫୁଟ ତଳୁ, ଆଜି ଅନେକ ଅଞ୍ଚଳରେ ଜଳ ସଂଗ୍ରହ କରିବା ପାଇଁ ଅନେକ ଗଭୀରକୁ ଯିବାକୁ ପଡ଼ୁଛି। କେତେକ ଅଞ୍ଚଳରେ 200-250 ଫୁଟ ନଳକୂଅରୁ ପାଣି ବାହାରୁଛି। ସେଥିପାଇଁ ଜଳ ପ୍ରଦୂଷଣ ଓ ନିୟନ୍ତ୍ରଣ ଏବଂ ଭୂତଳ ଜଳ ଓ ଖଣିର ଆଇନ ଇତ୍ୟାଦି ପରିବେଶ ସଂକ୍ରାନ୍ତୀୟ କେତେକ କେନ୍ଦ୍ରୀୟ ଆଇନ ମଧ୍ୟ ଅଛି, ସେଥିପାଇଁ ଦଣ୍ଡବିଧାନ ମଧ୍ୟ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଲା ଲୋକଙ୍କ ମନରେ ଏହି ପ୍ରାକୃତିକ ସମ୍ପଦର ବ୍ୟବହାର ଉପରେ ସଚେତନତା ରହିବା ଦରକାର। ଆଧୁନିକ ଯୁଗରେ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ଯୋଗୁଁ ମଧ୍ୟ ପରିବେଶ ଉପରେ କୁପ୍ରଭାବ ପଡ଼େ। ବିସ୍ଫୋରକ ଜନସଂଖ୍ୟାର ଖାଦ୍ୟ ଚାହିଦା ମେଣ୍ଟାଇବା ପାଇଁ ଜମିମାନଙ୍କରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର କରାଯାଏ, ଯଦ୍ୱାରା ଜମିର ମାଟିର ମାନରେ ଅବନତି ଘଟିଥାଏ। ଶିଳ୍ପ କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥକୁ ନଦୀନାଳରେ ଅବାରିତ ଭାବରେ ଛାଡ଼ି ଦିଆଯିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ ଏବଂ ପରିବେଶ ଓ ପରିସଂସ୍ଥାର ବିଶେଷ କ୍ଷତି ଘଟିଥାଏ। ତେଣୁ ଉପଯୁକ୍ତ ଆଇନ ଓ କଡ଼ାକଡ଼ି ପ୍ରଚଳନ କରାଯିବା ଦରକାର। ପରିବେଶ ସୁରକ୍ଷା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର ନିୟନ୍ତ୍ରଣ କରିବା ଦରକାର। ରୋଷେଇ ଆଦି କାର୍ଯ୍ୟରେ ଧୂମବିହୀନ ଇନ୍ଧନ ବ୍ୟବହାର କରିବା ଦରକାର। ସୌରଶକ୍ତିର ବହୁଳ ବ୍ୟବହାର କରାଯିବା ଦରକାର। ବିଶୁଦ୍ଧ ଜଳ ଉପରେ ସଚେତନତା ସୃଷ୍ଟି କରାଯିବା ଦରକାର। ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ପଥପ୍ରାନ୍ତ ବୃକ୍ଷରୋପଣ ଯୋଜନା ହାତକୁ ନେବା ଆବଶ୍ୟକ। ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ନିର୍ବିଶେଷରେ ଗୋଚର ଓ ଚାରଣ ଭୂମିମାନ ରଖାଯିବା ଆବଶ୍ୟକ। ବଡ଼ ବଡ଼ ସହର ଓ ପୌରାଞ୍ଚଳରେ ସର୍ବସାଧାରଣ ପାର୍କ ଏବଂ ବଗିଚାମାନ ସୃଷ୍ଟି କରାଯିବା ଦରକାର। ଏବେ ସହରାଞ୍ଚଳ ଓ ପୌରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁର ପରିଚାଳନା ଏକ ମୁଖ୍ୟ ସମସ୍ୟା। ଏସବୁକୁ ଚାରିସ୍ତରୀୟ ପରିଚାଳନା ପଦ୍ଧତିରେ ଉପଚାର କରିବା ଦରକାର। ସେଗୁଡ଼ିକ ହେଲା ଆବର୍ଜନା ପରିମାଣ ହ୍ରାସ କରିବା, ଶିଳ୍ପ ଆବର୍ଜନାର ପୁନଃ ପ୍ରକ୍ରିୟାକରଣ କରିବା, ନିର୍ଗତ ଆବର୍ଜନାର ବିପଦ ବିହୀନ ଉପଚାର କରିବା ଏବଂ ଆବର୍ଜନାଗୁଡ଼ିକୁ ସଂଗ୍ରହ ପରିବହନ କରି ପରିବେଶକୁ ସୁହାଇଲା ଭଳି ସ୍ଥାନରେ ଫିଙ୍ଗିବା ବା ଠୁଳ କରିବା। ତରଳ ବର୍ଜ୍ୟବସ୍ତୁକୁ ନଦୀ କିମ୍ବା ନାଳକୁ ନ ଛାଡ଼ି ଉପଯୁକ୍ତ ପରିଚାଳନା କରିବା। ଭୂମିକମ୍ପ, ବନ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ କରିବା ସମ୍ଭବ ନୁହେଁ, ତେବେ ଯଦି ଏଭଳି ସମସ୍ୟାରେ କିପରି ମୁକାବିଲା କରିବାକୁ ହେବ ସେ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା ବିଶେଷ ଗୁରୁତ୍ୱପୂର୍ଣ୍ଣ।
1: ଇଏ ଥିଲା କାର୍ଯ୍ୟକ୍ରମ ଆମ ପରିବେଶ, ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବୈ ରଚିତ ଶ୍ରୀମଦ୍ ଭାଗବତ ଭାଗ 502। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଭକ୍ତି ଯୋଗ ପ୍ରସଙ୍ଗରେ ବେଦର ତାତ୍ପର୍ଯ୍ୟ ବୁଝାଇଛନ୍ତି। ବେଦ କାହାକୁ ଅହିତକର କାମ୍ୟ ବିଷୟରେ ପ୍ରବର୍ତ୍ତିତ କରିନଥାଏ। ବଣିକ ଯେପରି ଦ୍ୱୈତ କ୍ରୀଡ଼ାରେ ଅଧିକ ଧନ ଆଶାରେ ମୂଳଧନ ହରାଇ ବସେ, ସେପରି ଯଜ୍ଞାଦି କର୍ମରେ ସେମାନେ ଅର୍ଥ ବ୍ୟୟ କରି ଠକିଥାନ୍ତି। ବେଦ କର୍ମକାଣ୍ଡରେ ଭଗବାନଙ୍କୁ ବିଧାନ କରେ, ଦେବତା କାଣ୍ଡରେ ଭଗବାନଙ୍କୁ ଦେବତା ଭାବରେ ପ୍ରକାଶ।

ଏଇଠି ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 502। ଆକାଶବାଣୀ ବଲାଙ୍ଗୀର ଏହା ପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛେ। ସେନ୍ତା ବୌଦ୍ଧ ଅନୁଗୁଳ କନ୍ଧମାଳ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷାକେ ନେଇକରି କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛେ। ରାଜ୍ୟର ପାଖାପାଖି ସବୁ

ଯାଉଥିବାର ବେଳେ ଘରମାନଙ୍କୁ ପାଏନ୍ ପଶିଛେ। ଆଇଜବିଲ୍ ବର୍ଷାକେ ନଜରଥି ରଖିକରି ସମ୍ବଲପୁର ମହାନଗର ନିଗମ ଆଉ ଧନକୋଡ଼ା ବ୍ଲକର ସବୁ ବିଦ୍ୟାଳୟମାନଙ୍କୁ ବନ୍ଦ ରଖାଯିବା ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ସୂଚନା ଦେଇଛନ୍। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ସକାଳ 7:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, ଓଡ଼ିଆ ଭକ୍ତିଗୀତ 7:25 କାର୍ଯ୍ୟକ୍ରମ, ଚାଷର ହାଲ ଶୁଣିବେ 7:35, 7:40 ପ୍ରଚାର କରାଯିବ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 331 ଭାଗ। ପାରମ୍ପରିକ ଗୀତ ଓଡ଼ିଶୀ 7:50, 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ। 9:00-10:00, 10:05-11:00, 12:30 ଗୋଟାଏ 50 2:45 ଅପରାହ୍ନ 5 ଏବଂ ପୁଣି ଥରେ ରାତି 9:15-10 ଯାଏ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଜି ପୂର୍ବାହ୍ନ 11:00 ଶୁଣିବେ ଫୋନ୍ ଇନ୍ରେ ମନପସନ୍ଦ ଗୀତ, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆଜି ଅଛି ଏହାର ଦୁଇ

ଦ୍ୱିତୀୟ ଭାଗ। 12ଟାରେ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ବିଷୟ ରହିଛି ମିଶନ କର୍ମୟୋଗୀ। ଅପରାହ୍ନ 5ଟାରେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରାଯିବ। 5:30 କାର୍ଯ୍ୟକ୍ରମ ଯୁବବାଣୀ, ବିଷୟ ରହିଛି ବନ ମହୋତ୍ସବର ଗୁରୁତ୍ୱ। 6:10 ଓଡ଼ିଆ ଭକ୍ତି ଗୀତ, 6:30 ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି। ଆଜିର ପ୍ରସଙ୍ଗ 6:55, 7:25 ଜିଲ୍ଲାର ହାଲଚାଲ, ଆଜି ଅଛି କେନ୍ଦୁଝର ଜିଲ୍ଲାର ହାଲଚାଲ। 7:30 ଶୁଣିବେ ଖେତ ଖଲା। 8:00 ଓଡ଼ିଆ ସୁଗମ ସଙ୍ଗୀତ, 8:15 ପ୍ରଚାର କରାଯିବ ତୁଳସୀ ରାମାୟଣର ପରବର୍ତ୍ତୀ ଭାଗ। 8:25 ହିନ୍ଦୀ ଭକ୍ତି ଗୀତ, 8:30 ଏବଂ 10:00 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ, ଏବଂ 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ଶିଳ୍ପୀ ଅଶ୍ୱିନୀ ଭିଡ଼େ ଦେଶପାଣ୍ଡେ। ଇଏ ଥିଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ଏହାପରର କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼

0: ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଇଏ ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା, ଜ୍ୱର, କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, TB ଓ ଅନେକ ଔଷଧ ସେବନ, ନିଶା, ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ, ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର

0: ଶାରୀରିକ ଲକ୍ଷଣ ଯେପରିକି ଭୋକ ନ ହେବା, ନିଦ ନ ହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବାର ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତ କାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାଣ୍ଟ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ, ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି 2-ଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ 4ର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି 3 ଦିନିଆ ଗସ୍ତରେ ଯାଇ

ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡ଼ର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ଼ ପୋର୍ଟାଲ୍ର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେର୍ଫେର୍ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ

0: ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଡ଼ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0117-1717-1433-1044-1 এবং 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7ଟି ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡସ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ତୁଳସୀ ରାଣୀ ବେହେରା, ଗାଇଛନ୍ତି ଶିଳ୍ପୀ ହେମଲତା।

0: ଓଡ଼ିଆ ଭକ୍ତି ଗୀତ ଶୁଣୁଥିଲେ, ଶିଳ୍ପୀ ଥିଲେ ହେମଲତା। ଗୀତ ରଚନା କରିଥିଲେ ତୁଳସୀ ରାଣୀ ବେହେରା। ଆକାଶବାଣୀ ବଲାଙ୍ଗୀର, ଏବେ ପ୍ରଚାର କରୁଛୁ ଚାଷର ହାଲ।
1: ଷ୍ଟେସନରୁ ରେଲ ଛାଡ଼ିଦେବା ଆର୍ ତାର୍ ପରେ ଆମେ ପହଞ୍ଚିବାରଟା, ପରୀକ୍ଷା ସରିଯିବା ଆର୍ ତାର୍ ପରେ ଏଥର ଆମେ ବହି ବାହାର କରିକିରି ପ୍ରସ୍ତୁତି ହେବାରଟା, କି ଘର ପୁଡ଼ି ସାରବାର ଦମକଲ ଆସିକିରି ଲିଭାବାରଟା, ଇ ସବୁ ଜିନିଷ୍କେ ଦେଖ୍ମା ବୋଇଲେ ସମିଆ ଜାଣିକିରି ଗୋଟେ କବାର, ଯେନ୍ ସମିଆରେ ଯେନ୍ କବାର ହେବାର କଥା ସେଟା ଯଦି ଆମେ ନେଇ କଲା ବୋଇଲେ ଆମେ ନିହାତି ହିସାବରେ ପଛେ ପଡ଼ିଯିମା, ଆର୍ ସେଟା ବି ଚାଷ ଭିତରେ ଲାଗିକରି ରହିଛେ। ଖାସ କରି ଯଦି ଆମେ କହେମା ବୋଇଲେ ଧାନ ଚାଷର କଥା, ଧାନ ଚାଷରେ ଗୋଟେ ସମୟ ସାରଣୀ ଭିତରେ ଧାନ ହେସି ବୋଇଲେ ହେବା, କେନ୍ଟା ସେ ସମିଆକେ ଅନେକଟେ ଚାଷୀ ଭାଇମାନେ ଭିନ୍ନ ଭିନ୍ନ କଥା ଯେନ୍ତା କହିଥିସନ୍ ସେ ହିସାବରେ, ସରକାରୀ ହିସାବରେ ଯଦି ଆମେ ଦେଖୁଛୁଁ ବୋଇଲେ ଜୁନ୍ ପନ୍ଦର ହେଇଗଲେ ବର୍ଷା ଆସଲା ବୋଲିକିରି କୁହାଯାଇସି, ଜୁନ୍ ପନ୍ଦର ଠାନୁ ଚାଷ ଆରମ୍ଭ ହେଇଥିସି ଧାନ ଚାଷ। ଖାସ କରି ଧାନ ଚାଷକେ ଯଦି ଆମେ ନିଘା କର୍ମା ବୋଇଲେ ପହଲା ହେଉଛେ ତାର ଗୋଟେ ବୁନବାର ସମିଆ, ବୁନାଟା

0: କେତେ ସମୟରୁ କେତେ ସମୟ ଭିତରେ ଆମେ କର୍ମା ବୋଇଲେ ଭଲ ହେବା, ସେଟାକେ ବି ଚାଷୀ ଭାଇ ଧ୍ୟାନ ଦେବାର ଦରକାର ରହିଛି। ସେ ହିସାବରେ ଯଦି ଆମେ ଦେଖମା ବୋଇଲେ ମାସ ମାସ କରି ଇଟାକେ ଯଦି ଭାଗ କର୍ମା ବୋଇଲେ ଚାର ମାସକେ ଚାର ତିରି ବାର ମାସ କି ପାଞ୍ଚ ମାସକେ ପାଞ୍ଚ ତିରି ଦେଢ଼ଶହ ଦିନ, ଇ ଯେନ୍ ଦିନ ମାନେ ରହୁଛେ ଇଥିରେ ଯଦି ଆମେ କମ୍ ଦିନିଆ ଧାନକେ ହିସାବ କର୍ମା ବୋଇଲେ ନବେରୁ ଶହେ ଦିନ ତିନ ମାସିଆ ଧାନ ବୋଲିକିରି କୁହାହଉଛେ। ଆର୍ ଯେନ୍ଟାକି ମଧ୍ୟମ କିସମର ଚାର ମାସ ଭିତରେ ହେଇଯାଉଛେ କି ତାରନୁ ଟିକେ ଆର୍ ଦଶ ପନ୍ଦର ଦିନ ଅଧିକା ଲାଗୁଛେ, ଶହେ ଚାଳିଶ ଦିନିଆ ଧାନ ଯେନ୍ଟାକି ଶହେ କୋଡ଼ିଏରୁ ଅଧିକ ଆଗକେ ଯାଉଥିବା ସେ ଧାନମାନକେ ଯେତେବେଳେ ଆମେ ସମୟ ସାରିଣୀ ହିସାବରେ ହିସାବ କର୍ମା ବୋଇଲେ ଆମକୁ ଟିକେ ସଜାଗ ରହିବାକେ ପଡ଼୍ବା ଯେ କେନ୍ ସମୟକେ ଚାଷକେ ମୂଲ କର୍ମା କେନ୍ ସମୟକେ କାଣା କର୍ମା। ସେ ହିସାବରେ ଯଦି ଆମେ ଦେଖତେ ଯିମା ଜୁନ ପନ୍ଦରରୁ ଜୁଲାଇ ପନ୍ଦର ଇ ଯେନ୍ ଗୋଟିଏ ମାସ ରହିଲା ଇଟା ହଉଛେ ଧାନ ବୁନା ପଲ୍ହା ପକା ଲାଗି ସବୁନୁ ବଢ଼ିଆ। ଯଦି ଚାଷକେ ଆଗତରିଆ କରିପାରୁଛନ୍ ବୋଇଲେ ଆର୍ ଟିକେ ଭଲ୍ ହେସି ବୋଲି କୁହାଯାଏସି। ସେଟାକେ ବି ଚାଷୀ ଭାଇ ଧ୍ୟାନ ଦେଇପାରିବେ ଚାଷ ତରତରାର ବନିଜ ମଡ୍ ବୋଲିକିରି। ତାପରେ ଜୁଲାଇ ପନ୍ଦରରୁ ଅଗଷ୍ଟ ପନ୍ଦର ଇଟା ହଉଛେ ଧାନ ଚାଷର ଗୋଟେ ଯେନ୍ଟାକି ମୁଖ୍ୟ ସମୟ ସାରଣୀ ବୋଲିକିରି କୁହାମା। ଇ ସମୟ ଭିତରେ ନିହାତି ହିସାବରେ ମନ୍ଦା ବସିଯିବାର କଥା, ଧାନ ଗଜ ମାନେ ଯଦି ବୁଣା କରାହେଇଛେ ବିହିଡ଼ା କାମଟା ସରିଯାଇଥିବାର କଥା, ଯଦି ରୁଆ କରିଛନ୍ ବୋଇଲେ ସେଟାକେ ଆମେ ସବୁ ମନା ଯେତେ ବସିଥିବାର କଥା, ଏତ୍କି ଭିତରେ ସାରି ପାରିଲେ ଯାଇକିରି କେତେ ନା କେତେ ବଢ଼ିଆ ହେଇଥିସି। ଯଦି ଆମେ ଇ ଗୋଟେ ମାସକେ ଦେଖମା ଜୁଲାଇ ପନ୍ଦରରୁ ଅଗଷ୍ଟ ପନ୍ଦର ଇଟାକେ ଫେର୍ ଗା ଦୁଇ ଦୁଇ ଭାଗ ଯଦି ଦୁହି ଆଡ଼କେ କର୍ମା ବୋଇଲେ ଜୁଲାଇ ପନ୍ଦରନୁ ଜୁଲାଇ ତିରିଶ ଆର୍ ଜୁଲାଇ ଶେଷନୁ ଅଗଷ୍ଟ ପନ୍ଦର ତକ ଇ ଯେନ୍ ଦୁଇ ଭାଗ ପହଲା ଭାଗରେ ମନା ବସବାରଟା ହେଉଛେ ସବୁନୁ ବଢ଼ିଆ, ବିହିଡ଼ା କାମଟା ବି ଚାଷୀ ଭାଇ କର୍ବାରଟା ବି ହେଉଛେ କେତେ କେତେ ବଢ଼ିଆ। ଯଦି ଆର ଭାଗକେ ଭିତରେ ବି ଯଦି ଆମେ ସାରିପାରୁଛୁଁ ବୋଇଲେ ସେଟାକେ ବି ବଢ଼ିଆ, ଧାନ ଚାଷର ସମୟ ସାରିଣୀରେ ଚାଷ ଠିକ୍ ଯାଉଛେ ବୋଲି ଆମେ ଜାନ୍ମା। ତାର୍ ବାହାରେ ଯଦି ଆମେ ପଛେ ରହିଗଲା ତାରନୁ ଯଦି ଅଧିକେ ଯଦି ଆମେ ଦଶ ପନ୍ଦର ଦିନ ଆଗକେ ପଳେଇଗଲା ବୋଇଲେ ଚାଷରେ ଆମେ ପଛେ ରହିଗଲା ବୋଲିକିରି କୁହାଯାଏସି। ସେଥିର୍ଲାଗି ତ କୁହାଯାଏସି ଖାସ୍ କରି ବୁନା ଧାନ୍ତି ବିହିଡ଼ା କରୁଥିଲେ ଅଷାଢ଼େ ବିହିଡ଼ା ନାକେ ଶ୍ରାବଣର ବିହିଡ଼ା ଧାନକେ ଭୁଦର ବିହିଡ଼ା ହିନ୍ ଆର୍ ଅସିନେ ଯଦି ଧାନ ବିହିଡ଼ିବୁ ପୁରାପୁରି ଶୁଇନ୍।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର ତିନିଶହ ଏକତିରିଶତମ ଭାଗ। ଏହି ଭାଗର ଶିଳ୍ପୀ ସୁରେଶ ୱାଡକର ଏବଂ ଏ ହରିହରନ୍।

ଶୁଣୁଥିଲେ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତମାନସର 331ତମ ଭାଗ। ଏହି ଭାଗର ଶିଳ୍ପୀ ଥିଲେ ସୁରେଶ ୱାଡକର ଏବଂ ଏ ହରିହରନ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ। ପୁରାତନ ରଚନା ପ୍ରଥମ ଶିଳ୍ପୀ ମମତା ମିଶ୍ରା।

ଶୁଣୁଥିଲେ ପାରମ୍ପରିକ ଗୀତ ଓଡ଼ିଶୀ ଆକାଶବାଣୀ ବଲାଙ୍ଗୀର। ଏହା ପରର କାର୍ଯ୍ୟକ୍ରମ ଆସନ୍ତୁ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରଠାରୁ।

ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତି ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳ।

0: ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଲି ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ, ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲେ। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦ୍ୱାର ପାଖରେ ଆପଣଙ୍କର ଭିତରଛ ଅଖଣ୍ଡ ପ୍ରତିହାରି ମେକଅପ୍ ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟଦ୍ୱାର ଖୋଲେ। ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତାପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମାନେ କରିଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା। ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହୋଇଯାଇଥିବ, ତାକୁ ଭିତର ମହାପ୍ରଭୁ ସଜାଡ଼ କରନ୍ତି। କଲାପରେ ଜୟବେଜ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବେଜ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି, ଗଡ଼ାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷୟ ହୋଇଥିବ, ସେ ବଡ଼ସିଂହାର ବିଷୟକୁ ମହିଳମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି, ତାକୁ ମହିଳମ କରି ତଡ଼ପୁତରି କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଆଦି କାର୍ଯ୍ୟ କରିବା ପାଇଁ ତଡ଼ପୁତ ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସିନୀମାନେ ସିଂହାରୀମାନେ ସିଂହାସନ ଉପରେ ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘାସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏହି ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଟ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଣି ବାରପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନ ବାର ଅନୁସାରେ ଏସବୁ ପାଠ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହେଇ ପୂଜାମଣ୍ଡମାନେ ତ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମ ମାନେ ଜଗନ୍ନାଥଙ୍କୁ ଯେଉଁ ପିଞ୍ଚିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବରେ ପିନ୍ଧିଥିବା ଯେଉଁ ନାକୁଆଚି ଗୁଣା ଧର ପୁଷ୍ପାଳ ଯେଉଁ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଇଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଇଏ ଯାଉଛି। ଦୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ପାଟ ପିନ୍ଧିଲା ପରେ ଫୁଲ ମାଳରେ ବେଶ ହୁଅନ୍ତି। ହୋଇକରି ସିଂହାରୀମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟା ଦୀପ ହୁଏ।

0: ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ, କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତିରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଜୟଦେବ ଖଣ୍ଡୁଆ ପିନ୍ଧିବା, ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନଗି କରନ୍ତି। ପ୍ରତ୍ୟହ ଜଗନ୍ନାଥଙ୍କର ଚନ୍ଦନଗି ହୁଏ, ଚନ୍ଦନଗିରେ ମେପାକ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିହାରୀମାନେ ଡାକ ଦିଅନ୍ତି, ଗାଡ଼ି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଙ୍ଗାରୀମାନେ ଓହ୍ଲେଇ ଆସନ୍ତି, ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜୟ ହୁଏ। ପଲଙ୍କ ବିଜୟ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତି କରନ୍ତି। ପହୁଡ଼ ଆଳତି କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଣିଆ ମୁଣି କରାଯାଏ, ତାପରେ ପହୁଡ଼ ଆଳତି କରାଯାଏ। କଲାପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜେ କରି ଆଣି ଆପଣଙ୍କ ଜୟ ଯୁଆର ପାଖରେ ଶୟନ ଠାକୁରଙ୍କୁ ଆଳତି କରାଯାଏ। ଆଳତି କରାଯାଏ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ, ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡିକି ସ୍ନାନ ବେଦିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ ତାପରେ ସ୍ନାନ ହୋଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜବୋଧାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳଙ୍କ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜବୋଧାନ ବେଶ କରନ୍ତି ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ ସେ ଚୁଳ ଲାଗି ହୁଏ ଚିତା ଲାଗି ହୁଏ ଯେଉଁ ସୁନା ଚିତା ବାହାରେ କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆପଣଙ୍କର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକି ବେଶ କରାଯାଏ ବେଶ ହେଇକି ରଥ ଚାଲେ ରଥ ଯାଇକି ଗୁଣ୍ଡିଚାରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ ଦ୍ୱିପର ଧୂପ ପରେ ବେଶ ସନ୍ଧ୍ୟା ଆଳତୀ ବେଶ ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ଅଧର ମାଳ ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବିଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ।

ଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦ ପଦକ ଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀ ପତ୍ର, ପଣସ ପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀ ପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳା ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେହି ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ ଶହେ ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହୀତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପଭୂଷଣ ରୂପେ ଗୃହୀତ ହୁଏ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତିକାର ସୁବ୍ରତ ସ୍ୱାଇଁ, ସଙ୍ଗୀତ ଜାପାନୀ ଭାଇ, ଗାଇଛନ୍ତି ଶିଳ୍ପୀ ହ୍ୟୁମେନ୍ ସାଗର ଏବଂ ଜ୍ୟୋତିର୍ମୟୀ ନାୟକ, ଚଳଚ୍ଚିତ୍ର ମନମୋର କାଗଜଗୁଡ଼ି।

0: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
0: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10,00,000 ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2,00,000 ପଠାନ୍ତୁ, ବାକି ପରେ।
2: ସାର୍ 2,00,000
4: କ'ଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଗୀତିକାର ନିଜାମଙ୍କର ଲେଖା, ସ୍ୱର ସଂଯୋଜନା ଦୀପକ କୁମାର, ଗାଇଛନ୍ତି ଶିଳ୍ପୀ ପାମେଲା ଜୈନ, ଚଳଚ୍ଚିତ୍ର କ୍ରିମିନାଲ।

0: ଗୀତ ରଚନା କରିଥିଲେ ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିଦ୍ୟୁତ ରୟ, ଗାଇଥିଲେ ଶିଳ୍ପୀ ଗୌତମ ଗିରି ଏବଂ ତପୁ ମିଶ୍ର। ଚଳଚ୍ଚିତ୍ର ଥିଲା ମନେ ରହିବ ଏ ପ୍ରେମ କାହାଣୀ। ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ, ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: जैस्मिन चांडिल्स ने लिखा था और संगीत से संवारा था शाश्वत सचदेव ने। चित्रलोक कार्यक्रम आप सुन रहे हैं, विविध भारती राष्ट्रीय सेवा पर। इस समय हम एक छोटा सा ब्रेक लेते हैं, ब्रेक के बाद फिर से हाजिर होंगे।

0: ନମସ୍କାର ଶ୍ରୋତାବନ୍ଧୁ, ଆଜିର ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ରାଜୀବ ଲୋଚନ ଆଚାର୍ଯ୍ୟ। ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହ୍ୟାଲୋ। ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା।
1: ଆଉ ସମସ୍ତେ ଭଲ ଅଛନ୍ତି? ଆଜ୍ଞା,
0: ହଁ ଆମେ ମାନେ ଭଲ ଅଛୁ ଆଜ୍ଞା। ଆପଣଙ୍କର ପରିଚୟ ଟିକେ ଦେବେ?
1: ହଁ, ମୋ ନାଁ ସୁବାସ ସାହୁ, ବୈପାଲି ଗ୍ୟାସିଲାଟ ବ୍ଲକ ଆଉ ବରଗଡ଼ ଡିଷ୍ଟ୍ରିକ୍ଟ। ଆଜ୍ଞା,
0: ଆପଣ କାଣ କରୁଛନ୍ ଆଜ୍ଞା?
1: ଆଜ୍ଞା, ମୁଇଁ ହ୍ୟାଣ୍ଡିକ୍ୟାପ୍। ଆଜ୍ଞା
0: ଆଜ୍ଞା, ଆପଣଙ୍କର କାମ ଧନ୍ଦା ସବୁ ଆପଣ ନିଜେ କରିପାରୁଛନ୍ କି ଅଲଗା କିଏ କରି?
1: ନାଇଁ ଆଜ୍ଞା, ଯାଇନି ପାରା, ଲେଟ୍ରିନ୍ କେ ଯାହାଟେ ଯାସି, କୁକୁଡ଼ା ଚାଷ କରିଛେ, ଦେଶୀ କୁକୁଡ଼ା।
0: ହଁ ହଁ
1: ହଁ, ମୋ ଝିଅ ଯୁଡ଼େ। ଆଜ୍ଞା
0: ଆଜ୍ଞା,
1: ହଁ ମୋ ଝିଅ ଆମ ନାଁ କହିଦେଉଛେ। ଆଜ୍ଞା
0: ହଁ ଆଜ୍ଞା, କହିଦେଉନ୍।
1: ଅଚିତା ବନିତା।
0: ଆଜ୍ଞା ଆଜ୍ଞା।
1: ଆଉ ଆମର ବାବୁ ନାଁ ଉତ୍ତମ।
0: ଆପଣଙ୍କର ପୁଅ ଝିଅ କାଣା କାଣା କରୁଛନ୍ ଆଜ୍ଞା? ହେତେ
1: ଏଇଟା ଆଜ୍ଞା ଅଙ୍ଗନବାଡ଼ି ଯାଉଛନ୍, ଗୋଟେ ଏକ ପଢ଼ୁଛେ।
0: ଆଜ୍ଞା,
1: ମୋ ସ୍ତ୍ରୀ ନାଁ ଏଇଟା ହଉଛେ ଆଜ୍ଞା ଗୁଲାପୀ ସାହୁ।
0: ଆଜ୍ଞା ଆଜ୍ଞା, ତ ସମସ୍ତେ ମିଶିକି ଆଜି କେନ୍ ଗୀତ ଶୁଣିବେ ଆଜ୍ଞା?
1: ଧନରେ ରଖିବୁ ଶପଥ ମୋର। ଆଜ୍ଞା ହଁ, ଯେଣିକି ତଳେ ଦେଲେ ବି ଚଲବା। ଆଜ୍ଞା
0: ଆଜ୍ଞା, ଠିକ୍ ଅଛି ଆଜ୍ଞା, ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର, ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡ଼ିଂ ଗାଁ ପାକେଲପଡ଼ା, ନା କ୍ଷମା ସାଗର ସାହୁ।
0: ଆଜ୍ଞା, କାଣ କରୁଛନ୍ ଆପଣ କ୍ଷମା ସାଗର? ଆଜ୍ଞା
1: ଆଜ୍ଞା, ମୁଇଁ କପଡ଼ା ଦୋକାନରେ ଦେଇଛେ, ବଜାର ବଜାର ବୁଲେଇ କରି।
0: ଆଜ୍ଞା,
1: ଆସୁଛେ ଘରେ, ଆଉ ଚାଷବାସ କରୁଛେ, ଫେର ଟାଇମ ପାଇଲେ ଗୀତ ଫିତ ଗାଉଛେ, ଲେଖୁଛେ ସବୁ।
0: ଆଜ୍ଞା ଆଜ୍ଞା, ଆପଣ ତ ସାତ ଦିନକେ ସାତଟା ବଜାର ଯାଉଥିବେ? ନାଇଁ
1: ନାଇଁ ଆଜ୍ଞା, ମୁଇଁ ପାଞ୍ଚଟା ବଜାର ଯାଇସି ଆଜ୍ଞା, ଆଉ ଗୋଟେ ଦିନ କପଡ଼ା ଆଣି ଯାଇସି, ଗୋଟେ ଦିନ ରେଷ୍ଟ ନେସି, ତାପରେ ପାଞ୍ଚଟା ବଜାର ସପ୍ତାହକେ କରସି।
0: ଆଜ୍ଞା ଆଜ୍ଞା, ଆପଣଙ୍କର ପାଖାପାଖି ବଜାର ମାନେ ସବୁ ଅଛି? ଆଜ୍ଞା
1: ହଁ ଆଜ୍ଞା, ମୋର ତ ପ୍ରାୟ ବଜାର 7 କିଲୋମିଟରରୁ 3 କିଲୋମିଟର ଭିତରେ।
0: ଆଜ୍ଞା, ତ ଅସୁବିଧା କିଛି ନାଇଁ ହଉଥିବା? ନାଇଁ
1: ଆଜ୍ଞା ନାଇଁ ଆଜ୍ଞା, ଅସୁବିଧା ନାହିଁ, ଭଗବାନଙ୍କ ଦୟାରୁ ଚାଲୁଛେ ହେନ୍ତା। ଆଉ ବର୍ଷା ଦିନେ ଟିକେ ଅସୁବିଧା, ବାଟ ଘାଟ ରାସ୍ତା ଟିକେ, ଆମର ପାକେଲପଡ଼ାରୁ ଅନ୍ୟ ଆଡ଼କେ ଯେତେ ଯିବାଟା ସବୁ ଟିକେ କାଦୁଅ ରାସ୍ତା ପଡ଼ୁଛେ, ସେଟା ଟିକେ ମୋର ଲାଗି ଖାଲି ଅସୁବିଧା ଆଉ।
0: ଆଜ୍ଞା, ତଥାପି ଦେଖିକିରି ଆପଣ ଡ୍ରାଇଭ କରୁଥିବେ? ଆଜ୍ଞା, ଯେହେତୁ ଓଜନ ଲଦି ଥିସନ୍।
1: ହଁ ଆଜ୍ଞା, ଆପଣ ଯେନ୍ତା କହିଲେ ସତ କଥା, ଏକା ମୁଇଁ ତ 1.5 କ୍ୱିଣ୍ଟାଲ ଖଣ୍ଡେ ନଉଥିଲି ଓଜନଟା ଖରା ଟାଇମରେ, ଏବେ ବର୍ତ୍ତମାନ ଗୋଟେ କ୍ୱିଣ୍ଟାଲ ହିସାବରେ ଅଧା କ୍ୱିଣ୍ଟାଲ କମ୍ କରି ଦଉଛେ।
0: ଆଜ୍ଞା ଠିକ୍ ଅଛି। ଆଜ୍ଞା,
1: ଆପଣ ଯେନ୍ତା ଗୋଟେ କହିଲେ ମାନେ ଗୁରୁ ଜ୍ଞାନ ଦେଲେ, ଏଇଟା ଗୋଟେ ସତ କଥା ଏକା।
0: ଆଜ୍ଞା ଆଜ୍ଞା, କେନ୍ ଗୀତ ଆଜି ଶୁଣିବେ?
1: ବଲାଙ୍ଗୀର ସାଇଡ୍ ଆଜ୍ଞା, ବଲାଙ୍ଗୀର ସାଇଡ୍ ରେ ବର୍ଷା କେମିତି ଆଜ୍ଞା?
0: ଆମର ଇଆଡ଼େ ବି ବର୍ଷା ଚାଲିଛି ଆଜ୍ଞା, ଏଇଟା 2-3 ଦିନ ହେଲାନ।
1: ହଁ ହଁ, ଆମର ଇଆଡ଼େ ବି, ଆମର କଳାହାଣ୍ଡି ଆଡ଼କେ ଏକା ବି ଗୋଟେ କାଲି ପର ଦିନ ଠାରୁ ଏକା ବର୍ଷା ହଉଛେ, ଧାନ ବୁନାବୁନି ପାକଟା ଭଲ ଏକା ଅଛି ଆମର ସାଇଡ୍ ରେ।
0: ଆଜ୍ଞା ଆଜ୍ଞା, କେନ୍ ଗୀତ ଶୁଣିବେ ଆଜି ଆପଣ?
1: ଦେଇଦେବେ ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର, ତୁମେ ହିଁ ଦେବତା ମୋର, ଏଇ ଗୀତଟା ଦେଇଦେବେ ସିନ୍ଦୁର। ଆଉ ଡେଡିକେଟ ଟିକେ କରବେ ଚିତ୍ର ସେନ ସବର, ମନୋଜ ପୁତେଲ, ମୁନା ପଣ୍ଡା, ପଙ୍କଜ ମିଶ୍ର, କରମ ସାନି ସାହୁ, ସୁବଳ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ଆଉ ସୀମାଞ୍ଚଳ ସବର।
0: ଆଜ୍ଞା ଆଜ୍ଞା ଠିକ୍ ଅଛି, ଶୁଣୁନ ଆପଣଙ୍କର ପସନ୍ଦର ଗୀତ।

0: ଆଚ୍ଛା ଯାହା ହଉ ଠିକ ଅଛି, ଆପଣଙ୍କର ଏଇ ଗ୍ରୁପଟା ଆହୁରି ସଶକ୍ତ ହଉ, ଆମର ରେଡିଓ ଶ୍ରୋତା ଆହୁରି ପଢ଼ନ୍ତୁ। ଆଜ୍ଞା ଆଜ୍ଞା,
1: ଦେଖନ୍ତୁ ଆମ ଗ୍ରୁପରେ ସବୁବେଳେ ପାଇଁ ଆଧ୍ୟାତ୍ମିକ ଆଲୋଚନା,
0: ଆଜ୍ଞା,
1: ତାପରେ ଧର୍ମ ଆଲୋଚନା କରୁ, ତାପରେ ସମାଜ ପାଇଁ, ତାପରେ ରେଡିଓ ବିଷୟରେ, କିନ୍ତୁ ଆମ ପରିବାରକୁ ଛାଡ଼ିକି ଆମେ ଗ୍ରୁପରେ କଲେ ରେଡିଓ, ଆଧ୍ୟାତ୍ମିକ ଆଲୋଚନା, ସମାଜର ଯେ ଆଲୋଚନା କରୁ, ଏପଟ ସେପଟ କିଛି ନା, କିନ୍ତୁ ନାଁ ଦିଆହେଇଛି ଦଣ୍ଡାବରଙ୍ଗା ସିଂ।
0: ଠିକ ଅଛି ଆଜ୍ଞା, କୋଉ ଗୀତ ଆଜି ଶୁଣିବା ପାଇଁ ଆପଣ ଇଚ୍ଛା କରିଛନ୍ତି?
1: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ହେଉଛି ମୁସ୍କାନ ଜିସି ଦିନ ତେରି ମେରି ବାତ ନଗତି, ଆଉ ଏ ଗୀତଟା ଡେଡେରିକ ଦେବେ ସ୍ପେଶାଲ ଚୁଲବୁଲି ରଶ୍ମିତା ବୋଇ, ରେବତୀ କୁଅଁର, ବେଙ୍ଗଧର କୁଅଁର, ତାପରେ ଶାଲିନୀ, ସୁଜ୍ଞାନୀ ଚୁମକି, ତାପରେ କିଶ୍ରୀ ମିଶ୍ର, ମନୀଷା ମିଶ୍ର, ମନୀଷା ପଟ୍ଟନାୟକ, ପଙ୍କଜିନୀ ରାଣା, ଏବଂ ଦମ୍ବବତୀ ଭାଇ, ମଞ୍ଜୁ ଭାଇ, ବନିତା ଭୋଇ, ରାମଚନ୍ଦ୍ର ଭୋଇ, ନୀଳାନ୍ତ ଭୋଇ, ମହେନ୍ଦ୍ର ଭୋଇ, ତାପରେ ଚକ୍ରଧର ପୂଜାରୀ, କୁଲାନାଥ ରାଣା, କବିରାଜ ରାଣା, ଗୋପାଳ ନାୟକ, ଆଶିଷ ଭୋଇ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ, ବିଶେଷ କରି ଇତିଶ୍ରୀ ମିଶ୍ରଙ୍କ ବାପା ପୁରୁଷୋତ୍ତମ ମିଶ୍ର, ଆଉ ଆପଣଙ୍କୁ, ଆପଣ ପୁରା ଟିମ୍ ଏବଂ ସବୁ ଶ୍ରୋତା ଭାଇ ଭଉଣୀ,
0: ଶୁଣନ୍ତୁ ଆପଣଙ୍କର ପସନ୍ଦର ଗୀତା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା,
1: ମୁଁ ବରଗଡ଼ ଜିଲ୍ଲା ପଦମପୁର ବ୍ଲକ ଲୁହାରପାଲିନୁ ସୁଶାନ୍ତ ମରି କହୁଥିଲି।
0: ଆଜ୍ଞା ଆଜ୍ଞା, ଇହାଦେ କାମ ଧନ୍ଦା କାଣା ଚାଲିଛି ଆଜ୍ଞା?
1: କାମ ଧନ୍ଦା ଚାଷ ବାସ ସରିଲାଣି ଆଜ୍ଞା, ଟିକିରା ଟିକିରି ଟିକିରା ଚାଷ କରିବାର ମୁଗ ମୁଫୁଲି ଟିକେ ଜଗବାରଟା ଅଛି।
0: ଆପଣ ଆଗରୁ ବୁନାବୁନି କରିଦେଇଥିଲେ?
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଆରୁ
1: ଧାନ ବୁଣାବୁଣି ସରିଛି, ଏଇଟା ଟିକିରା ଚାଷ ଟିକେ ରହିଯାଇଛି।
0: ଆଜ୍ଞା, ଏଇଟା ଆର୍ କେତେ ଦିନ ଭିତରେ ସରିବ ଆଜ୍ଞା?
1: ହଁ ଏଇଟା ଖରା ପାଖ ପୁଇ କଲେ ଟିକେ ହେଇଯିବ। ଏଇଟା
0: ଖାଲି ମୁଗ ଆଉ ଚିନାବାଦାମ?
1: ହଁ, ମୁଗ ବିରି ଟିକେ କରସୁଁ ଏନ୍ତା। ବର୍ଷା ଏଟା ଲାଗିଛି, ଲଗାତାର ବର୍ଷୁଛେ, ରିମ୍ ଜିମ୍ ସବୁ ବର୍ଷୁଛେ ବୋଲେ ସେଥିଲାଗି ଟିକେ।
0: ହଁ, ଏଇଟା ତ ଚାଲିଛେ ଆଜ୍ଞା, ବର୍ଷା ଚାଲିଛେ।
1: ଆଜ୍ଞା, ବଲାଙ୍ଗୀର ଆର ମୌସମ କେନ୍ତା ଅଛି?
0: ଇଆଡ଼େ ବି ବର୍ଷା ହଉଛେ ଆଜ୍ଞା।
1: ଆଜ୍ଞା
0: ସୁଶାନ୍ତ ଆଜ୍ଞା, ଆପଣଙ୍କର ପରିବାରରେ ଆଉ କିଏ କିଏ ଅଛନ୍?
1: ପରିବାରରେ ଆମେ ତିନି ଲୋକ, ମା ବାପା ମୁଇଁ।
0: ଆପଣ କେତେ ବର୍ଷ ଚାଷ କାମ ଆରମ୍ଭ କଲେ ଆଜ୍ଞା?
1: ଚାଷ କାମ ପଢ଼ା ଛାଡ଼ିଲା ଦିନୁ ଚାଷ କାମରେ, ଏଇଟା ବାପାଙ୍କର ସାଙ୍ଗେ ସାହାଯ୍ୟ କରାକରି ସାଙ୍ଗେ ଚାଷ କରୁଛୁ।
0: ନିଶ୍ଚିତ ଭାବେ ଆଜ୍ଞା, ଆପଣ ବି ତ ଶିଖିଯିବେ ନା ପୁରା?
1: ଆଜ୍ଞା
0: ଆଜ୍ଞା, ଠିକ୍ ଅଛେ। କେନ୍ ଗୀତ ଶୁଣିବେ ଆଜି ଆଜ୍ଞା?
1: ଆଜି ଯେନ୍ ପାଗଲ କରିଛି ପାଉଜି ତରର ଯେନ୍ ରିମଝିମ୍ ବର୍ଷା ବୋଲି ଗୀତଟେ ଅଛେ, ଗୀତଟା ଆମର ଯେନ୍ ବିଲେମରା ଅଛନ୍ ସିଂହାସନ ବଢ଼ିଆ, ତାର ସାଙ୍ଗେ ଆମର ଯେନ୍ ବଲାଙ୍ଗୀର ଯେତେ ଶ୍ରୋତା ଅଛନ୍, ଆର୍ ଯେନ୍ ଯେନ୍ ଶ୍ରୋତା ଭାଇ ଭଉଣୀ ମାନଙ୍କର ଗାଁରେ ପେନ୍ ବର୍ଷା ହଉଛେ, ସେମାନଙ୍କୁ ବି ଦେଇ ଟିକେ ଦେଇ ଗୀତା।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ ଆଜ୍ଞା, ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା,
1: ଆପଣ ମାନେ ଭଲ ଅଛନ୍?
0: ଆମେ ମାନେ ଭଲ ଅଛୁ ଆଜ୍ଞା। ଆପଣ କେନ୍ତା ଅଛନ୍?
1: ଆମେ ବି ଭଲ ଅଛୁ ଆଜ୍ଞା।
0: ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ ଆଜ୍ଞା।
1: ଆଜ୍ଞା, ମୋ ନାଁ ରହିତା ସାହୁ, ଗେଟଲେଟ୍ ବ୍ଲକରୁ କହୁଛି ଆଜ୍ଞା।
0: ଆଜ୍ଞା, ଗାଁଟା କେନ୍ତା ଆପଣଙ୍କର?
1: ଗାଁଟା ଭୟପାଲି ଆଜ୍ଞା।
0: ଆଉ ରହିତା ଆଜ୍ଞା କାଣା କରୁଛନ୍ ଆପଣ?
1: ଏବେ ଚାଷ କାମ କରୁଛୁ ଆଜ୍ଞା, ଧାନ ବୁନି ବୁନାବୁନି ଚାଲିଛି।
0: ଆଜ୍ଞା, ଖରାରେ କାଣା କରୁଥିଲେ?
1: ଖରାରେ କିଛି କାମ ନାଇଁ କରିଥିଲି ଆଜ୍ଞା,
0: ବୁଲାବୁଲି ଚାଲିଥିଲା ନାଇଁ?
1: ହଁ ଆଜ୍ଞା।
0: ଆଜ୍ଞା, ଆଜି ପହିଲା ଧାନ ବୁନବାର ଆରମ୍ଭ କଲେ କି ଆଗରୁ ବୁନିଲି ଥିଲେ?
1: ଧାନ ବୁନ ଦେଇଥିଲୁ ନା ଆଜ୍ଞା।
0: ଆଜ୍ଞା, ତ ଏଇ ପାଣିଟା ଠିକ କାମ ଦବା?
1: ହଁ ଆଜ୍ଞା, କାମ ଦବା, ବର୍ଷା ବି ବଢିଆ ହଉଛି।
0: ଆଜ୍ଞା ଆଜ୍ଞା,
1: ହଁ ଭଲ ହଉଛି। ଆଉ ଟିକେ ଡେଡିକେଟ୍ ଟିକେ କରମା।
0: ହଁ କହୁନ ଆଜ୍ଞା।
1: ବର୍ଷା, ନମିତା, ରୁବିତା, ସୀମା, ତାପରେ ନମିତା ଆଉ ବବିତା।
0: ଆପଣ ତ ଡେଡିକେଟ୍ କଲେ, କିନ୍ତୁ ଗୀତ କେନ୍ତା ଶୁଣବେ
1: ଆଜି ଦେବେ ଆଜ୍ଞା? ମୁଁ ତ ହିରୋ ଗରିତ ହିରୋଇନ୍ ନା ହିରୋ ଆଜ୍ଞା।
0: ଠିକ ଅଛି, ତାହେଲେ ଶୁଣୁ ଆପଣଙ୍କର ପସନ୍ଦର ଗୀତ। ହିରୋ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ?
1: ତେନ୍ତୁଳି ମୁଣ୍ଡାର ଯୋଗେଶ କୁମାର ବିଶ୍ୱାଳ କହୁଛି ସାର।
0: ଆଜ୍ଞା, କାଣ କରୁଛନ୍ ଆପଣ ଯୋଗେଶ? ଆଜ୍ଞା,
1: ବିବାହ ହୋଇକରି ଘରେ ଅଛି ସାର।
0: କାମ ଧନ୍ଦା ତ କିଛି କରୁଥିବେ ଆପଣ?
1: ହଁ, ଚାଲିଛି ଚାଷବାସ।
0: ଆଜ୍ଞା, ଆପଣ ଟିକେ ଉଦାସ କାହିଁକି ଅଛନ୍? ଆଜ୍ଞା
1: ନାହିଁ ଆଜ୍ଞା, ଉଦାସ ନାଇଁ,
0: ପୁରା ଖୁସିରେ ଅଛନ୍?
1: ପୁରା ଖୁସି। ମୁଁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ବହୁତ ପୁରୁଣା ଶ୍ରୋତା।
0: ଏବେ ବି ରେଡ଼ିଓ ଶୁଣୁଛନ୍ତି? ଆଜ୍ଞା
1: ଆଜ୍ଞା
0: ଆଜ୍ଞା, ଯାହା ହଉ ବହୁତ ଧନ୍ୟବାଦ ଆପଣଙ୍କୁ। ଆଜ୍ଞା,
1: ଚିଠି ମାଧ୍ୟମରେ ବି ବହୁତ ଅନୁରୋଧ ଗୀତ ବି କରିଛି।
0: ଆଜ୍ଞା, ଆଉ ପରିବାରରେ କିଏ କିଏ ଅଛନ୍ ଆପଣଙ୍କର?
1: ମା ଅଛନ୍, ବାପା ତ ଖରାପ ହେଇଗଲେ ନା।
0: ଆଜ୍ଞା,
1: ତାପରେ ଛଅ ଭାଇ ଗୋଟିଏ ଭଉଣୀ।
0: ଆଜ୍ଞା ଆଜ୍ଞା, ଆପଣ କେତେ ନମ୍ବର ଭାଇ?
1: ପାଞ୍ଚ ନମ୍ବର। ଆଜ୍ଞା
0: ଆଜ୍ଞା, ଉପରେ ବଡ଼ ଦାଦା ମାନେ ଅଛନ୍ ନାଇଁ?
1: ହଁ, ପାଞ୍ଚ ଭାଇ ଆଉ ଅଛୁ, ଗୋଟେ ଭାଇ ଖରାପ ହେଇଗଲେ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛି। ଆଜ୍ଞା, ଆଜି କେନ୍ ଗୀତ ଶୁଣିବାକୁ ଆପଣ ଇଚ୍ଛା କରିଛନ୍?
1: ଓଡ଼ିଆ କଥା ଚିତ୍ର ଜଗା ହାତରେ ପହାର ରୂପା ଶଗଡ଼ିରେ ସୁନା କନିଆ ଯେନ୍ତା ଅଛି।
0: ଆଜ୍ଞା ଠିକ୍ ଅଛି, ଶୁଣୁନ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର, ଫୋନ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା।
1: ହଁ ଆଜ୍ଞା, ମୁଁ ମିତ୍ର ଆହ୍ନଦୀ କହୁଥିଲି, ଭୈରବପୂର୍ଣ୍ଣ। ଆଜ୍ଞା
0: ଆଜ୍ଞା, କେନ୍ତା ଅଛନ୍ତି ମିତ୍ରଭନ? ଆଜ୍ଞା
1: ହଁ ଆଜ୍ଞା, ଭଲ ଅଛୁ। ଆପଣ ମାନେ କେନ୍ତା ଅଛ?
0: ଆମେ ବି ଠିକ ଅଛୁ ଆଜ୍ଞା।
1: ବର୍ଷା ତ ଚୋଷ ହଉଛି ଆଜ୍ଞା, ଏଇଟା।
0: ହଁ ବର୍ଷା ହଉଛି ଆଜ୍ଞା, ବହୁତ ଖରା ହେଲା ପରେ ଏଇଟା ଲାଗିକରି ପୁରା ବର୍ଷା ହଉଛି ଆଉ।
1: ହଁ ଏଇଟା ଲାଗିକରି ବର୍ଷା ହଉଛି ଆଜ୍ଞା, ତିନି ଚାରି ଦିନ ହେଲାନ।
0: ଆଜ୍ଞା ଆଜ୍ଞା, ଆଉ ଆପଣଙ୍କର ଚାଷବାସ କେନ୍ତା ଚାଲିଛି?
1: ହଁ ଆଜ୍ଞା, ଏଇଟା ପଲ୍ହା ପୁଲି ପକାମା, ଏଇଟା ପାନ୍ ପୁନା ବନ୍ଧା ବୁନ୍ଧି କରୁଛୁ।
0: ଖାଲି ଧାନ ଚାଷ କରୁଛନ୍ତି ଆଉ କାଣା କାଣା କରୁଛନ୍ ଆଜ୍ଞା? ପନିପରିବା?
1: ହଁ ଆଜ୍ଞା, ଧାନ ଚାଷ କରିକରି କପଡ଼ା ବୁନ୍ସୁ।
0: ଆଜି କେନ୍ ଗୀତ ଶୁଣିବାକୁ ଆପଣ ଇଚ୍ଛା କରିଛନ୍ତି?
1: ଆଜି ରାଜା ହିନ୍ଦୁସ୍ତାନୀ ଦେବେ ଆଜ୍ଞା, ଆଇ ହୋ ମେରି ଜିନ୍ଦେଗୀ।
0: ଠିକ୍ ଅଛି, ଶୁଣୁନ ଆପଣଙ୍କର।

0: ଶୁଣୁଥିଲେ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣିଲେ ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା ରାଜୀବ ଲୋଚନାଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା SDAIR ବଲାଙ୍ଗୀର@gmail.com।

0: ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଏବେ ପ୍ରଚାର କରୁଛୁ ଗୃହଲକ୍ଷ୍ମୀ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।

0: ନମସ୍କାର ଭଉଣୀମାନେ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସହିତ ମୁଁ ପାର୍ଥବୀ
0: ଆଉ ମୁଁ ଆରତୀ।

0: ପିଲାଟିଏ ପିଲାଦିନରୁ ମନ ଦେଇ ପାଠ ପଢ଼େ। ବଡ଼ ହେଲେ ଚାକିରିଟିଏ କରିବା ତା ଜୀବନର ଲକ୍ଷ୍ୟ ଥାଏ, ଯାହାଦ୍ୱାରା ରୋଜଗାରକ୍ଷମ ହୋଇ ସେ ନିଜର ତଥା ନିଜ ପରିବାରର ଦାୟିତ୍ୱ ତୁଲାଇ ପାରିବ।
1: ନିଜର ଯୋଗ୍ୟତା ଅନୁସାରେ ଜଣେ କୌଣସି ସଂସ୍ଥା ବା ଅନୁଷ୍ଠାନରେ ଚାକିରି କରେ। ଆଉ ଚାକିରିରେ ଜଏନ୍ କରିବା ମାତ୍ରେ ପ୍ରଥମେ ତାକୁ ଟ୍ରେନିଂ କରିବାକୁ ପଡ଼ିଥାଏ, ନା କ'ଣ କହୁଛ ପାର୍ଥବୀ?
0: ଠିକ୍ କହିଲ। ତେବେ ସେ ତ ଚାକିରି ପାଇଲା ନିଜ ଯୋଗ୍ୟତାରେ, ଆଉ ପୁଣି ଟ୍ରେନିଂର ଆବଶ୍ୟକତା କ'ଣ? ହଁ ଭଉଣୀମାନେ, ନିହାତି ଭାବରେ ଟ୍ରେନିଂ ବା ପ୍ରଶିକ୍ଷଣର ଆବଶ୍ୟକତା ରହିଛି।
1: କାରଣ ଏହି ଟ୍ରେନିଂ ବା ପ୍ରଶିକ୍ଷଣ ହେଉଛି ଜଣେ କର୍ମଚାରୀର ବ୍ୟକ୍ତିଗତ ବିକାଶ ଏବଂ ସଂସ୍ଥାର ଉନ୍ନତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ବିନା ପ୍ରଶିକ୍ଷଣରେ ଜଣେ କର୍ମଚାରୀ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ସହଜ ହୋଇନଥାଏ।
0: ଆହୁରି ମଧ୍ୟ ଟ୍ରେନିଂ ଦ୍ୱାରା କର୍ମଚାରୀ ନିଜ କାମକୁ ଅତି ସହଜରେ ଓ କମ୍ ସମୟରେ କିପରି ଶେଷ କରିପାରିବ ତାହା ଶିଖିଥାଏ। ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଓ ସଫ୍ଟୱେୟାର ଗୁଡ଼ିକ ବହୁତ ଶୀଘ୍ର ବଦଳି ଯାଉଛି। ସମୟ ଅନୁଯାୟୀ କର୍ମଚାରୀ ଏସବୁ କ୍ଷେତ୍ରରେ ଅପଡେଟ୍ ରହିବା ନିହାତି ଆବଶ୍ୟକ।
1: ଟ୍ରେନିଂ ଦ୍ୱାରା କର୍ମଚାରୀମାନେ ନିଜ କାମ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପାଇଥାନ୍ତି, ଯାହାଦ୍ୱାରା ତାଙ୍କ ଭିତରେ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ।
0: ସଠିକ୍ ସୁରକ୍ଷା ଓ କାର୍ଯ୍ୟପ୍ରଣାଳୀର ଟ୍ରେନିଂ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ହେଉଥିବା ଆର୍ଥିକ କ୍ଷତି ବା କୌଣସି ଦୁର୍ଘଟଣାକୁ ରୋକାଯାଇପାରେ। ସଂକ୍ଷେପରେ କହିବାକୁ ଗଲେ, ଚାକିରିରେ ଟ୍ରେନିଂ ହେଉଛି ଏକ ନିବେଶ ବା ଇନଭେଷ୍ଟମେଣ୍ଟ, ଯାହା ସଂସ୍ଥାକୁ ସଫଳ ଏବଂ ଗତିଶୀଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
1: ଭଉଣୀମାନେ, ଆପଣମାନେ ଭାବୁଥିବେ ଆଜି କାର୍ଯ୍ୟକ୍ରମରେ ଟ୍ରେନିଂ ବିଷୟରେ ଏତେ କ'ଣ ସବୁ ଆଲୋଚନା ହେଉଛି? ତାର ମଧ୍ୟ କାରଣ ରହିଛି। ଜାଣିଛନ୍ତି ନା ଭଉଣୀମାନେ, ନାରୀ ସୁରକ୍ଷା, ଜନନୀ ସୁରକ୍ଷା, ବିଭିନ୍ନ ନିଯୁକ୍ତି, ନିବେଶ, ରୋଗ ତଥା ତାର ନିଦାନ, ବିଭିନ୍ନ ଯୋଜନା, ମିଶନ କାର୍ଯ୍ୟକ୍ରମ ଇତ୍ୟାଦି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇ ଲୋକଙ୍କ ସେବା ପାଇଁ ଲାଗୁ କରାଯାଇଥାଏ। ଆଉ ଆମେ ଅନେକ ସମୟରେ ସେହି ଯୋଜନାଗୁଡ଼ିକୁ ଆପଣମାନଙ୍କ ଜ୍ଞାତସାରକୁ ଆଣିଥାଉ।
0: ଆଜିର କାର୍ଯ୍ୟକ୍ରମରେ ରହିଛି ସେମିତି ଏକ ଯୋଜନା ବିଷୟରେ। ଆଜି ଆମେ ଜାଣିବା ମିଶନ କର୍ମଯୋଗୀ ଯୋଜନାଟି ଲାଗୁ ହେବାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ କ'ଣ।

0: ମିଶନ କର୍ମଯୋଗୀ ଏହି ଯୋଜନାଟି 2020 ସେପ୍ଟେମ୍ବର 2 ତାରିଖରେ ଆରମ୍ଭ ହୋଇଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଜାତୀୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ମଞ୍ଜୁରୀ ଦିଆଯାଇଥିଲା। ମିଶନ କର୍ମଯୋଗୀର ଉଦ୍ଦେଶ୍ୟ ପାରଦର୍ଶିତା ଓ ପ୍ରଯୁକ୍ତି ମାଧ୍ୟମରେ ଭବିଷ୍ୟତ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଧିକ ପ୍ରଭାବୀ, ଗଠନମୂଳକ ଓ ସୃଜନଶୀଳ କରିବା। ଏଠାରେ ସିଭିଲ ସର୍ଭେଣ୍ଟମାନେ କେବଳ IAS IPS ନୁହେଁ, ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ବୁଝାଏ।
1: ଆଉ ଏହାର ମୂଳ ଲକ୍ଷ୍ୟ ହେଉଛି ସରକାରୀ କର୍ମଚାରୀମାନଙ୍କ ଦକ୍ଷତାର ବିକାଶ କରିବା। ଏହାକୁ ନ୍ୟାସନାଲ୍ ପ୍ରୋଗ୍ରାମ୍ ଫର୍ ସିଭିଲ ସର୍ଭିସେସ୍ କ୍ୟାପାସିଟି ବିଲ୍ଡିଂ ବା NPCSCB ମଧ୍ୟ କୁହାଯାଇଥାଏ। ପ୍ରଶାସନିକ ସେବାରେ ସାମର୍ଥ୍ୟ ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ ହେଉଛି ମିଶନ କର୍ମଯୋଗୀ, ଯାହା ସରକାରୀ ସ୍ତରରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ସହିତ ସରକାରୀ କର୍ମଚାରୀମାନଙ୍କ କ୍ଷମତା ବଢ଼ାଇବା ଲାଗି ବ୍ୟାପକ ସୁଯୋଗ ଏବଂ ଭିତ୍ତିଭୂମି ବୃଦ୍ଧି ହେବାରେ ସହାୟକ ହୋଇପାରିବ।
0: ହ୍ୟୁମାନ ରିସୋର୍ସେସ୍ ବା ମାନବ ସମ୍ବଳ କ୍ଷେତ୍ରରେ ଆଗରୁ କେତେକ ସମସ୍ୟା ଦେଖାଦେଉଥିଲା, ଯେମିତିକି ସାରା ଦେଶରେ ସରକାରୀ କର୍ମଚାରୀମାନଙ୍କୁ ଭିନ୍ନ ଭିନ୍ନ ଜାଗାରେ ଓ ଅଲଗା ଅଲଗା ଢଙ୍ଗରେ ଟ୍ରେନିଂ ଦିଆଯାଉଥିଲା, ଯେଉଁଥିରେ ସମାନତା ନଥିଲା। ଆହୁରି ମଧ୍ୟ ଗୋଟିଏ ବିଭାଗ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରିପାରୁନଥିଲା, ଫଳରେ ପ୍ରଶାସନିକ କାର୍ଯ୍ୟ ମନ୍ଥର ହେଉଥିଲା।
1: କେଉଁ କର୍ମଚାରୀଙ୍କୁ କେଉଁ ବିଷୟ ଟ୍ରେନିଂ ଦିଆଯିବ ତାର ସ୍ପଷ୍ଟ ନିୟମ ନଥିଲା, ତଥା ପ୍ରଶିକ୍ଷଣର ମାନ ଅଲଗା ଅଲଗା ଥିଲା। କୌଣସି ଅଧିକାରୀଙ୍କ ସମସ୍ୟା ସମାଧାନ ଉପରେ କେସ୍ ଷ୍ଟଡି ବା ଜ୍ଞାନକୁ ସେୟାର କରିବା ପାଇଁ କୌଣସି କେନ୍ଦ୍ରୀଭୂତ ଡିଜିଟାଲ ପ୍ଲାଟଫର୍ମ ନଥିଲା। ପୂର୍ବରୁ କେବଳ ଚାକିରି ଆରମ୍ଭରେ କିମ୍ବା ପ୍ରମୋ

0: ଅପରେସନ୍ ସମୟରେ ହିଁ ଦିଆଯାଉଥିଲା। ଗୋଟିଏ ଟ୍ରେନିଂକୁ ବାରମ୍ବାର ବିଭିନ୍ନ ସ୍ଥାନରେ ଦିଆଯାଉଥିବା ଫଳରେ ସରକାରୀ ସମ୍ବଳର ଅପଚୟ ହେଉଥିଲା।
1: ଏହିସବୁ ସମସ୍ୟାର ସମାଧାନ ପାଇଁ ମିଶନ କର୍ମଯୋଗୀର ଶୁଭାରମ୍ଭ କରାଗଲା।

ରୁଲ୍ ବେସ୍ରୁ ରୋଲ୍ ବେସ୍ ବା ନିୟମ ଭିତ୍ତିକରୁ ଭୂମିକା ଭିତ୍ତିକ ବ୍ୟବସ୍ଥା ହେଉଛି ଭାରତର ସରକାରୀ କର୍ମଚାରୀଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାର ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା। ରୁଲ୍ ବେସ୍ ବା ନିୟମ ଭିତ୍ତିକ ବ୍ୟବସ୍ଥା କ'ଣ? ମୋତେ ଯେତିକି ନିୟମ କୁହାଯାଇଛି ମୁଁ କେବଳ ସେତିକି ହିଁ କରିବି। ଯଦି ଆମେ ଉଦାହରଣରେ ନେବା, ମନେକର ବୃଦ୍ଧ ବ୍ୟକ୍ତିଟିଏ ତାଙ୍କ ପେନ୍ସନ୍ ପାଇଁ ଆସିଲେ, ହେଲେ ତାଙ୍କ କାଗଜରେ ଛୋଟ ଦସ୍ତଖତ ବା ସାଇନ୍ଟେ ବାକି ଅଛି। କର୍ମଚାରୀ ନିୟମ ଦେଖାଇ ତାଙ୍କୁ ଫେରାଇ ଦେଇ ସାଇନ୍ ଆଣିବାକୁ କହିବେ। ମାତ୍ର ରୋଲ୍ ବେସ୍ ବା ଭୂମିକା ଭିତ୍ତିକ ବ୍ୟବସ୍ଥାରେ ସେହି ସମାନ ପରିସ୍ଥିତିରେ କର୍ମଚାରୀ ନିଜର ଭୂମିକା ବୁଝି ବୃଦ୍ଧ ଜଣକ କିପରି ସାଇନ୍ କରାଇବେ ସେଥିପାଇଁ ବାଟ ଦେଖାଇବାକୁ ତାଙ୍କୁ ସାହାଯ୍ୟ କରିବେ। ଏହାଦ୍ୱାରା ଜଣେ କର୍ମଚାରୀ ପ୍ରକ୍ରିୟା ନୁହେଁ, ସଫଳତା ଦିଗରେ ଧ୍ୟାନ ଦେବା ସହିତ ଦକ୍ଷତାର ସଦୁପଯୋଗ କରି ନିଜକୁ କର୍ମଯୋଗୀ ବା ଜନସେବକ ଭାବରେ ଗଢ଼ି ତୋଳନ୍ତି।

0: କୌଣସି ବି ଯୋଜନା ବା ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସୁନିଶ୍ଚିତ ଷ୍ଟ୍ରକ୍ଚର୍ ବା ଗଠନ ପ୍ରଣାଳୀର ଆବଶ୍ୟକ ହୋଇଥାଏ। ମିଶନ କର୍ମଯୋଗୀକୁ ସୁଚାରୁ ରୂପେ ପରିଚାଳନା କରିବା ଏବଂ ସାରା ଦେଶରେ ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ବିକାଶକୁ ନିୟନ୍ତ୍ରଣ କରିବା ପାଇଁ ଏକ ସୁଦୃଢ଼ ଇନଷ୍ଟିଚ୍ୟୁସନାଲ୍ ଷ୍ଟ୍ରକ୍ଚର୍ ବା ପ୍ରାତିଷ୍ଠାନିକ ଗଠନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ପ୍ରାଇମ୍ ମିନିଷ୍ଟର ପବ୍ଲିକ୍ ହ୍ୟୁମାନ ରିସୋର୍ସେସ୍ କାଉନସିଲ୍ ବା PMHRC ବା ପ୍ରଧାନମନ୍ତ୍ରୀଙ୍କ ଜନମାନବ ସମ୍ବଳ ପରିଷଦ, ଏହା ମିଶନ କର୍ମଯୋଗୀର ସର୍ବୋଚ୍ଚ ସଂସ୍ଥା। ମାନ୍ୟବର ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିଥାନ୍ତି। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀ, କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଶ୍ୱସ୍ତରୀୟ ଶିକ୍ଷାବିତ୍ ତଥା ପ୍ରଶାସନିକ ଅଧିକାରୀ ସାମିଲ ହୋଇଥାନ୍ତି। ଏହି ପରିଷଦ ସମଗ୍ର ଦେଶରେ ମାନବ ସମ୍ବଳର ବିକାଶ ଏବଂ ସିଭିଲ ସର୍ଭିସ୍ ସଂସ୍କାର ପାଇଁ ମୁଖ୍ୟ ନୀତି ପ୍ରଣୟନ କରେ।
1: ଦ୍ୱିତୀୟ ସ୍ତରଟି ହେଉଛି କ୍ୟାବିନେଟ୍ ସେକ୍ରେଟେରିଏଟ୍ କୋଅର୍ଡିନେସନ୍ ୟୁନିଟ୍ ବା କ୍ୟାବିନେଟ୍ ସଚିବାଳୟ ସମନ୍ୱୟ ୟୁନିଟ୍। ଏହି ବିଭାଗ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମନ୍ୱୟ ରକ୍ଷା କରେ। କ୍ୟାବିନେଟ୍ ସେକ୍ରେଟେରୀ ଏହାର ନେତୃତ୍ୱ ନିଅନ୍ତି। ଏହି ୟୁନିଟ୍ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ରାଜ୍ୟଗୁଡ଼ିକ ମଧ୍ୟରେ ହେଉଥିବା କାମର ପ୍ରଗତି ଉପରେ ନଜର ରଖେ ଓ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥାଏ।
0: ତୃତୀୟ ସ୍ତରଟି ହେଉଛି କ୍ୟାପାସିଟି ବିଲ୍ଡିଂ କମିଶନ ବା CVC ଅର୍ଥାତ୍ ଦକ୍ଷତା ବିକାଶ କମିଶନ। ଏହା ମିଶନ କର୍ମଯୋଗୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା। ଏହି କମିଶନ ସମସ୍ତ ସେଣ୍ଟ୍ରାଲ ଟ୍ରେନିଂ ଇନଷ୍ଟିଚ୍ୟୁସନମାନଙ୍କର ପ୍ରଶିକ୍ଷଣ ମାନଦଣ୍ଡ ନିର୍ଦ୍ଧାରଣ କରିଥାଏ। ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ବାର୍ଷିକ ଦକ୍ଷତା ବିକାଶ ଯୋଜନା ବା ଆନୁଆଲ୍ କ୍ୟାପାସିଟି ବିଲ୍ଡିଂ ପ୍ଲାନ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ସରକାରଙ୍କ ମାନବ ସମ୍ବଳ ନୀତିରେ ନୂତନତା ଆଣିବା ପାଇଁ ସୁପାରିଶ ବା ପରାମର୍ଶ ଦେଇଥାଏ।
1: ଏହାର ଚତୁର୍ଥ ସ୍ତରଟି ହେଉଛି SPV ବା ସ୍ପେଶିଆଲ୍ ପର୍ପଜ୍ ଭାଇକିଲ୍ କର୍ମଯୋଗୀ ଭାରତ। ମିଶନ କର୍ମଯୋଗୀରେ ଏହି SPV ବା ସ୍ପେଶିଆଲ୍ ପର୍ପଜ୍ ଭାଇକିଲ୍ର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ମିଶନକୁ ସଫଳତାର ସହ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର କମ୍ପାନୀ ଆଇନ ଅଧୀନରେ ଅଣଲାଭକାରୀ ବା ନନ୍ ପ୍ରଫିଟ୍ SPV ଗଠନ କରିଛନ୍ତି, ଯାହାର ନାମ ରଖାଯାଇଛି କର୍ମଯୋଗୀ ଭାରତ।
0: ଏଇ ତ ଥିଲା ଇନଷ୍ଟିଚ୍ୟୁସନ୍ ବିଷୟରେ ଯେଉଁମାନେ ମିଶନ କର୍ମଯୋଗୀକୁ କାର୍ଯ୍ୟକାରୀ କରିଥାନ୍ତି। କିନ୍ତୁ କର୍ମଚାରୀମାନଙ୍କ ଦକ୍ଷତା ବିକାଶ ପାଇଁ ଯେଉଁ ଟ୍ରେନିଂ ଦିଆଯିବ ତାହା କେଉଁ ମାଧ୍ୟମର ବା କିପରି କରାଯିବ, ସେହି ମାଧ୍ୟମଟି ହେଉଛି ଆଇଗଟ୍ କର୍ମଯୋଗୀ ବା ଇଣ୍ଟିଗ୍ରେଟେଡ୍ ଗଭର୍ଣ୍ଣମେଣ୍ଟ ଅନଲାଇନ୍ ଟ୍ରେନିଂ। ଏହା ମିଶନ କର୍ମଯୋଗୀ ଅଧୀନରେ ଆରମ୍ଭ ହୋଇଥିବା ଏକ ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ। ଅନ୍ୟ ଅର୍ଥରେ ଏହାକୁ କହିବାକୁ ଗଲେ ଏହା ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ବିଶ୍ୱବିଦ୍ୟାଳୟ ସଦୃଶ, ଯେଉଁଠାରେ ସେମାନେ ନିଜର କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର କୋର୍ସ କରିପାରିବେ।
1: ଏହି ଆଇଗଟ୍ ପ୍ଲାଟଫର୍ମ କେବଳ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୁହେଁ, ବରଂ ରାଜ୍ୟ ସରକାର, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ବା ମ୍ୟୁନିସିପାଲିଟି ଏବଂ ସରକାରୀ ବିଭାଗର ପ୍ରାୟ 2 କୋଟିରୁ ଅଧିକ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଆଇଗଡ଼ ପ୍ଲାଟଫର୍ମର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଶିକ୍ଷା, ଅର୍ଥାତ୍ କର୍ମଚାରୀମାନେ ନିଜ ମୋବାଇଲ୍ ଆପ୍ ବା ଲ୍ୟାପଟପ୍ ସାହାଯ୍ୟରେ ଅଫିସ୍ ସମୟ ପରେ ବା ଘରେ ବସି ମଧ୍ୟ ନିଜ ସୁବିଧା ଅନୁସାରେ ଟ୍ରେନିଂ ନେଇପାରିବେ। ଦ୍ୱିତୀୟରେ ବିଶ୍ୱସ୍ତରୀୟ ପାଠ୍ୟକ୍ରମ, ଏଥିରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା, ନେତୃତ୍ୱ ନେବା ଗୁଣ, ଡାଟା ଆନାଲିଟିକ୍ସ, ଆଇନ, ଆର୍ଥିକ ପରିଚାଳନା ଏବଂ ଲୋକମାନଙ୍କ ସହ ଭଲ ବ୍ୟବହାର କରିବା ଭଳି ଶତାଧିକ ବିଷୟ ଉପରେ କୋର୍ସ ଉପଲବ୍ଧ ଅଛି।
0: ତୃତୀୟରେ ସାର୍ଟିଫିକେଟ୍ ବ୍ୟବସ୍ଥା, କୋର୍ସ ଶେଷ ହେବା ପରେ କର୍ମଚାରୀମାନଙ୍କୁ ଅନଲାଇନ୍ ସାର୍ଟିଫିକେଟ୍ ମିଳିଥାଏ, ଯାହା

0: ସେମାନଙ୍କର କ୍ୟାରିୟର ଏବଂ ପେନ୍ସନରେ ସାହାଯ୍ୟ କରିଥାଏ।
1: ଏହି ପ୍ଲାଟଫର୍ମଟି FRAC ମଡେଲ ଉପରେ କାମ କରେ। ତାହା ହେଉଛି ରୋଲ୍ ବା ଭୂମିକା, ଆକ୍ଟିଭିଟି ବା କାର୍ଯ୍ୟ, କମ୍ପେଟେନ୍ସିସ୍ ବା ଦକ୍ଷତା। ପ୍ରଥମେ ରହିଥାଏ ଜଣେ କର୍ମଚାରୀଙ୍କ ପଦବୀ ବା ଭୂମିକା କ'ଣ, ଯେପରି କିରାଣୀ, ଶିକ୍ଷକ ବା ବିଡ଼ିଓ ଇତ୍ୟାଦି। ଦ୍ୱିତୀୟରେ କାର୍ଯ୍ୟ, ସେହି ପଦବୀରେ ତାଙ୍କୁ ଦୈନନ୍ଦିନ କେଉଁ କେଉଁ କାମ କରିବାକୁ ପଡ଼େ। ଏବଂ ତୃତୀୟରେ ଦକ୍ଷତା, ସେହି କାମଗୁଡ଼ିକୁ ସୁଚାରୁ ରୂପେ କରିବା ପାଇଁ ତାଙ୍କୁ କେଉଁ ସ୍କିଲ୍ର ଆବଶ୍ୟକ ହୁଏ।
0: ଏହି ଆଇଗଟ୍ ପ୍ଲାଟଫର୍ମର ଅନେକ ଲାଭ ରହିଛି, ଯେପରି ଆଗରୁ କର୍ମଚାରୀମାନଙ୍କୁ ଟ୍ରେନିଂ ନେବା ପାଇଁ ଅନ୍ୟ ସହରକୁ ବା ଦୂରସ୍ଥାନକୁ ଯିବାକୁ ପଡ଼ୁଥିଲା, ଯେଉଁଥିରେ ସମୟ ଓ ଅର୍ଥ ଉଭୟ ଖର୍ଚ୍ଚ ହେଉଥିଲା। କିନ୍ତୁ ଏବେ ଘରେ ସୁବିଧାରେ କର୍ମଚାରୀ ନୂଆ ଟେକ୍ନୋଲୋଜି ସହ ଅପଡେଟ୍ ରହିବା ଦ୍ୱାରା ଅଫିସ୍ କାର୍ଯ୍ୟ ମଧ୍ୟ ଶୀଘ୍ର ତୁଲାଇ ପାରୁଛି।
1: କେନ୍ଦ୍ର ସରକାରଙ୍କ ଭଳି ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମିଶନ କର୍ମଯୋଗୀକୁ ବହୁତ ଜୋରସୋରରେ ଲାଗୁ କରିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ପ୍ରାୟ 3 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଆଇଗଟ୍ କର୍ମଯୋଗୀ ଡିଜିଟାଲ ପ୍ଲାଟଫର୍ମରେ ପଞ୍ଜୀକୃତ କରାଇ ସାରିଛନ୍ତି। ଆରତୀ,
0: ହଁ ପାର୍ଥବୀ,
1: ସରକାରଙ୍କ ଦ୍ୱାରା ବା କୌଣସି ସଂସ୍ଥା ଦ୍ୱାରା ଯେତେବେଳେ କୌଣସି ଯୋଜନା ବା ମିଶନ ପ୍ରସ୍ତୁତ କରାଯାଏ, ତା ପଛରେ କେତେକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବା ଉଦ୍ଦେଶ୍ୟ ରହିଥାଏ।
0: ନିଶ୍ଚିତ ଭାବେ, ଠିକ୍ କହିଲ ପାର୍ଥବୀ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେ ଜନସାଧାରଣଙ୍କର କଲ୍ୟାଣ ଓ ଦେଶ ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ,
1: ସାମାଜିକ କଲ୍ୟାଣ ଏବଂ ସମାନତା, ଆର୍ଥିକ ବିକାଶ, ମାନବ ସମ୍ବଳର ବିକାଶ, ଭିତ୍ତିଭୂମିର ବିକାଶ, ସ୍ଥାୟୀ ବିକାଶ ତଥା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହାର ଭୂମିକା ରହିଛି। ତେବେ ମିଶନ ବା ଯୋଜନାଗୁଡ଼ିକ ଦ୍ୱାରା ଅନେକ କିଛି ସମାଧାନ କରାଯାଇପାରେ। ପ୍ରଥମରେ, ସମସ୍ୟାଗୁଡ଼ିକର ସଠିକ୍ ଏବଂ ଶୀଘ୍ର ସମାଧାନ ହୋଇଥାଏ। ସମାଜରେ ଥିବା କୌଣସି ଏକ ନିର୍ଦ୍ଦିଷ୍ଟ ଜଟିଳ ସମସ୍ୟାକୁ ଦୂର କରିବା ପାଇଁ ଯୋଜନା ପ୍ରଣୟନ କରାଯାଇଥାଏ। ଯେମିତିକି ଏହି ମିଶନ କର୍ମଯୋଗୀ ଯୋଜନା, ଏହାଦ୍ୱାରା ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ ହୋଇପାରେ। ଦ୍ୱିତୀୟରେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ। ସାଧାରଣ ସରକାରୀ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଥାଏ, କିନ୍ତୁ ଏକ ମିଶନର ଏକ ନିର୍ଦ୍ଦିଷ୍ଟ ସମୟସୀମା ଥାଏ ଏବଂ ଏହି ସମୟସୀମା ଥିବାରୁ ପ୍ରଶାସନ ଅଧିକ ତତ୍ପରତା ଓ ଗତିଶୀଳତାର ସହ କାମ କରିଥାଏ। ସମ୍ବଳର ସଠିକ୍ ଓ ସନ୍ତୁଳନ ବ୍ୟବହାର, ଯୋଜନା ମାଧ୍ୟମରେ ସରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ବଜେଟ୍, ପାଣ୍ଠି ଏବଂ ମାନବ ସମ୍ବଳର ବ୍ୟବସ୍ଥା କରିଥାନ୍ତି। ଏହାଦ୍ୱାରା ଅର୍ଥର ଅପଚୟ କମ୍ କରାଯାଇପାରେ ଏବଂ ଆବଶ୍ୟକ କ୍ଷେତ୍ରରେ ସଠିକ୍ ପରିମାଣର ସମ୍ବଳ ସହଜରେ ପହଞ୍ଚିପାରେ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ଭଉଣୀମାନେ, ଆମେମାନେ ଟିକିଏ ଆଗରୁ ଆଲୋଚନା କରୁଥିଲେ ସମନ୍ୱୟ ବିଷୟରେ, ସାଇଲୋସ୍ ବା ବିଭାଗଗୁଡ଼ିକ ପୃଥକ୍ ହୋଇ ରହିବା ବିଷୟରେ। ତାହାକୁ ଦୂର କରିବା ପାଇଁ ମିଶନଗୁଡ଼ିକର ଆବଶ୍ୟକତା ଥାଏ। ଏହି ମିଶନ ଅଧୀନରେ ଏକାଧିକ ମନ୍ତ୍ରଣାଳୟ ଓ ବିଭାଗ ଗୋଟିଏ ସାଧାରଣ ଲକ୍ଷ୍ୟ ପାଇଁ ଏକାଠି ମିଶି କାମ କରିଥାନ୍ତି, ଯାହାଦ୍ୱାରା କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ। ସମାଜରେ ଗରିବ ଓ ପଛୁଆ ବର୍ଗଙ୍କ କଲ୍ୟାଣ ହୋଇଥାଏ। ସେମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଯୋଜନାଗୁଡ଼ିକର ବିଶେଷ ଭୂମିକା ଥାଏ, ଯେପରି ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ଆବାସ ଯୋଜନା ଇତ୍ୟାଦି। ଏହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ସମାନତା ଆସିଥାଏ। ନୂତନ ଜ୍ଞାନକୌଶଳ ଓ ସଂସ୍କାରର ପ୍ରୟୋଗ ମଧ୍ୟ ଏହାଦ୍ୱାରା ହୋଇଥାଏ। ପୁରୁଣା ଏବଂ ପାରମ୍ପରିକ ବ୍ୟବସ୍ଥାକୁ ବଦଳେଇ ସେଥିରେ ଆଧୁନିକତା ଆଣିବା ପାଇଁ ମିଶନ ମଡେଲ ଆବଶ୍ୟକ ହୋଇଥାଏ। ମୋଟାମୋଟି ଭାବେ କହିବାକୁ ଗଲେ, ସାଧାରଣ ପ୍ରଶାସନିକ ବ୍ୟବସ୍ଥା ଯେଉଁଠି ମନ୍ଥର ବା ବିଫଳ ହୋଇଥାଏ, ସେଠାରେ ଏକ ମିଶନ ବା ଯୋଜନା ଏକ ସ୍ପଷ୍ଟ ଦିଗ୍ଦର୍ଶନ ଏବଂ ଦ୍ରୁତ କାର୍ଯ୍ୟଶୈଳୀ ମାଧ୍ୟମରେ ଦେଶ ଓ ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିଥାଏ।
0: ତେବେ ଶ୍ରୋତାବନ୍ଧୁ, ସର୍ବଜନ ହିତାୟ ସର୍ବଜନ ସୁଖାୟ,
1: ଏହା ହେଉଛି ସରକାରଙ୍କ ଯୋଜନାର ଅନ୍ତିମ ଲକ୍ଷ୍ୟ।

ତେବେ ଭଉଣୀମାନେ ଆପଣମାନେ ଏପର୍ଯ୍ୟନ୍ତ ଶୁଣୁଥିଲେ ମିଶନ କର୍ମଯୋଗୀ ବିଷୟରେ। ଏହା କ'ଣ, କିପରି ଏସବୁ କାର୍ଯ୍ୟକାରୀ ହୋଇଥାଏ ସେ ବିଷୟରେ ଆମେ ଆପଣମାନଙ୍କୁ ଅନେକ ତଥ୍ୟ ଜଣାଇଦେଲୁ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କ ପାଇଁ କେତେଦୂର ସୂଚନାଧର୍ମୀ ହୋଇପାରିଛି ନିଶ୍ଚିତ ଭାବରେ ମତାମତ ରଖିବେ। ତେବେ ଆମ ପାଖକୁ ମତାମତ ଦେବା ପାଇଁ ଠିକଣା ଗୁଡ଼ିକ ତ ସବୁ ଜାଣିଛନ୍ତି,

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ। ଆକାଶବାଣୀ ବଲାଙ୍ଗୀର।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair.bolangir@gmail.com।
3: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
3: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
3: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdair.bolangir@gmail.com।

ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ ଶୁଣୁଛନ୍ତି ବଲାଙ୍ଗୀର କେନ୍ଦ୍ର କାର୍ଯ୍ୟକ୍ରମ। ଏବେ ଆସନ୍ତୁ ପୁଣି ଥରେ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକାର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ। ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ। ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ଅକଲାଣ୍ଡ ଗସ୍ତ କରିବେ। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି 3ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି 3ଟି ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ତାରିଖରେ ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବା ବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବର୍ଷର ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 କୋଟି ଜନସାଧାରଣ ଏବଂ 8,50,000ରୁ ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ୱାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିଆ ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା

ଅବସରରେ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ

0: से अधिक स्पेशल ट्रेन चलाई जाएगी।
1: विशिष्ट चिंतानायक एवं शिक्षाविद डॉक्टर श्यामाप्रसाद मुखर्जी 125वां जन्मवार्षिकी उपलक्षे उपराष्ट्रपति, प्रधानमंत्री, स्वराष्ट्रमंत्री, बाचस्पति और प्रतिरक्षा मंत्री प्रमुख श्रद्धांजलि अर्पण करिछन्ति। उपराष्ट्रपति सीपी राधाकृष्णन डॉक्टर श्यामाप्रसाद मुखर्जी श्रद्धांजलि अर्पण करि कहिछन्ति, से जने प्रतिष्ठित शिक्षाविद, दूरदृष्टि संपन्न राजनेता और राष्ट्र निर्माता थिले। जातीय एकता और संगति प्रतिष्ठा दिगरे डॉक्टर मुखर्जी बलिदान अतुलनीय थिला बोली से कहिछन्ति। श्रद्धांजलि अर्पण करी सामाजिक गणमाध्यम पोस्टरे प्रधानमंत्री नरेन्द्र मोदी कहिछन्ति, डॉक्टर मुखर्जी देशर एकता, अखंडता और स्वाभिमान पाई निज जीवन को उत्सर्ग करिथिले। तांको जीवनादर्श प्रत्येक भारतीय को प्रेरणा जोगाउछि बोली प्रधानमंत्री कहिछन्ति। लोकसभा बाचस्पति ओम बिर्ला कहिछन्ति, जणे शिक्षाविद भावे उच्चशिक्षा क्षेत्र में डॉक्टर मुखर्जी अतुलनीय अवदान रहिथिला। स्वराष्ट्रमंत्री अमित शाह डॉक्टर मुखर्जी प्रति श्रद्धासुमन अर्पण करी कहिछन्ति, भारतीय जनसंघर संस्थापक भावे देशर एकता अखंडतार सुरक्षा दिगरे से निज जीवन उत्सर्ग करिथिले। प्रतिरक्षा मंत्री राजनाथ सिंह डॉक्टर श्यामाप्रसाद मुखर्जी श्रद्धांजलि अर्पण करी देश निर्माता भावे तांकर अवदान अतुलनीय बोली वर्णना करिछन्ति। प्रधानमंत्री नरेन्द्र मोदी तिब्बतीय धर्मगुरु दलाई लामांक 91वें जन्मदिवस शुभेच्छा जणाइछन्ति। सामाजिक गणमाध्यम श्री मोदी कहिछन्ति, शांति और सौहार्द्य प्रतिष्ठा दिगरे दलाई लामांक वार्ता विश्वर जनसाधारण को प्रेरणा जोगाइथाए। विश्वर मंगल पाई दलाई लामांक चिंतन और आध्यात्मिक दृढ़ता प्रशंसनीय बोली श्री मोदी कहिछन्ति। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି, ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1 ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3ଟି ରାଜ୍ୟର 3ଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi embarks on 6-day visit to Indonesia, Australia and New Zealand. Says it will strengthen India's Act East policy as well as outlook towards free and open Indo-Pacific. Minister for Cooperation Amit Shah says cooperative movement is entering a new phase of expansion through reforms, digitization and professional management. Heavy rain affects normal life in Mumbai metropolitan region. Traffic disrupted on Mumbai-Pune expressway due to landslides. IMD issues red alert for heavy to very heavy rainfall over parts of Madhya Maharashtra, Gujarat, Goa and Chhattisgarh for today. At least 10 people killed and over 46 injured in Kiev after Russia launches ballistic missile attack. England storming

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ସୁରକ୍ଷା ପାଇଁ 2020 ଫୋର୍ସ 2 ୟୁନିଟ୍ ଅର୍ଡ୍ରାଫ୍ ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ ଟାକ୍ଟିକାଲ୍ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥାନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ ଚାଲିଯିବ ସାର, ପାଖାପାଖି 50ରୁ ଉର୍ଦ୍ଧ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 କରୋଡ ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ, ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494

0: ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31ଟି ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି, ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 mm ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡା ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ରେ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡଭାଇଜରି ଜାରି ସହ ଆମେ ଆଲର୍ଟ ଅଛୁ। ଆମର ରିଜର୍ଭ ଲେବୁଲ 630 ଆମେ ଅଛେ ବର୍ତ୍ତମାନ 604 26 ଫୁଟ ଡ୍ୟାମ୍ ପାଖରେ ଅଛି କୁସନ୍, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ବୋଲି ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ, ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି, ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4ଟି ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2ଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2ଟି ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2ଟି ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ତାରିଖ ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ, ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ରାଜ୍ୟର 23 ବନଖଣ୍ଡ ଏବଂ ବନ୍ୟପ୍ରାଣୀ ବନଖଣ୍ଡ ଡିଭିଜନାଲ ମ୍ୟାନେଜମେଣ୍ଟ ୟୁନିଟ୍ ଅଧୀନସ୍ଥ 4,701 ବନ ସୁରକ୍ଷା ସମିତି VSS ଜରିଆରେ ଯୁଗ୍ମ ବନ ପରିଚାଳନା ପଦ୍ଧତିରେ କାର୍ଯ୍ୟକାରୀ କରାଯାଉଅଛି। ଏହି ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନର ପ୍ରମୁଖ ଉତ୍ସ ହେଉଛି ରାଜ୍ୟ କାମ୍ପା ଏବଂ ରାଜ୍ୟ ଯୋଜନା। 2023 ମାର୍ଚ୍ଚ ମାସ ସୁଦ୍ଧା 23 ବନଖଣ୍ଡ ଅନ୍ତର୍ଗତ 2,07,530 ହେକ୍ଟର ପରିମିତ ଜଙ୍ଗଲ ଜମିରେ ବୃକ୍ଷରୋପଣ ବିନା ପୁନର୍ଜନନ ANR ୱିଥାଉଟ୍ ଗ୍ୟାପ୍ ଓ 18 ବନଖଣ୍ଡରେ 19,975 ହେକ୍ଟର ପରିମିତ ଜଙ୍ଗଲ ଜମିରେ ବୃକ୍ଷରୋପଣ ସହିତ ଉଜୁଡ଼ା ଜଙ୍ଗଲର ପୁନର୍ଜନନ କାର୍ଯ୍ୟକ୍ରମ କରାଯାଉଅଛି।
1: ଏତଦ୍ ବ୍ୟତୀତ 18 ବନଖଣ୍ଡ ଅନ୍ତର୍ଗତ 1,005 ହେକ୍ଟର ପରିମିତ ଜଙ୍ଗଲ ଅଞ୍ଚଳରେ କୃତ୍ରିମ ବୃକ୍ଷରୋପଣ ବ୍ଲକ୍ ପ୍ଲାଣ୍ଟେସନ୍ କରାଯାଇଛି। ଏଥିସହିତ 4,601 ବନ ସୁରକ୍ଷା ସମିତିରେ ହସ୍ତାନ୍ତରିତ ଜଙ୍ଗଲ ଅଞ୍ଚଳର ସୁରକ୍ଷା ପାଇଁ ସର୍ବେକ୍ଷଣ, ସୀମା ନିର୍ଦ୍ଧାରଣ, ସୀମା ଖୁଣ୍ଟି ସ୍ଥାପନ, ଜଗାରଖା, ଲତା କଟେଇ, ନିଆଁ ଦାଉରୁ ରକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇଛି। ବିଗତ ବର୍ଷମାନଙ୍କରେ ଆମ ଜଙ୍ଗଲ ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଗ୍ରାମ ସମୂହରେ VSS ସଭ୍ୟ ଏବଂ ପ୍ରକଳ୍ପ କର୍ମଚାରୀମାନଙ୍କର ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ହସ୍ତାନ୍ତରିତ ଜଙ୍ଗଲ ଅଞ୍ଚଳରେ ବନାଗ୍ନିକୁ ସଫଳ ଭାବରେ ନିୟନ୍ତ୍ରଣ କରାଯାଇପାରିଛି। 15 ଅଣସରକାରୀ ସହାୟତାରେ ତୃଣମୂଳ ସ୍ତରରେ ଗୋଷ୍ଠୀ ସଂଗଠନ ପରିଚାଳନା ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି। ବିଗତ 5 ମଧ୍ୟରେ ଆନ୍ତଃ ବିଭାଗୀୟ ସଂଯୋଗୀକରଣ ମାଧ୍ୟମରେ ପ୍ରକଳ୍ପ ଅନ୍ତର୍ଭୁକ୍ତ ବନ ସୁରକ୍ଷା ସମିତିରେ 714.72 କୋଟି ଟଙ୍କା, 37 ଭିନ୍ନ ଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟମରେ 25,83,810 ଜଣ ହିତାଧିକାରୀଙ୍କୁ ଜୀବିକା ଉନ୍ନୟନ ନିମନ୍ତେ ସହାୟତା ପ୍ରଦାନ କରାଯାଇଛି। ଏହାଛଡ଼ା ସ୍ଥାନୀୟ ଅଧିବାସୀମାନଙ୍କର ଜୀବିକାର ବିକାଶ ଓ ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି। ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ମାଧ୍ୟମରେ 14,263 ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ବିଭିନ୍ନ ଆୟ ବୃଦ୍ଧିକାରୀ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି। ଜାତୀୟ ବନୀକରଣ ଓ ପରିବେଶ ଉନ୍ନୟନ ବୋର୍ଡ NAEB ଦ୍ୱାରା ପ୍ରସ୍ତୁତ କାର୍ଯ୍ୟାବଳୀ ମାର୍ଗଦର୍ଶିକା ଅନୁଯାୟୀ ଆମ ଓଡ଼ିଶାରେ ରାଜ୍ୟ ବନ ଉନ୍ନୟନ ସଂସ୍ଥା SFDA ନାମରେ 17 ଜୁନ୍ 2010 ସାମାଜିକ ରେଜିଷ୍ଟ୍ରିକରଣ ନିୟମ 1860 ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ କରାଯାଇ ଗଠନ କରାଗଲା। ଏହି ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓଡ଼ିଶା ଏବଂ ପରିଚାଳନା ସମ୍ପାଦକ ମେମ୍ବର ସେକ୍ରେଟେରୀ ହେଉଛନ୍ତି ମୁଖ୍ୟ ବନ ସଂରକ୍ଷକ ଯୋଜନା ଓ ବନୀକରଣ। ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ପ୍ରବର୍ତ୍ତିତ ବନୀକରଣ ଯୋଜନାଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସହଯୋଗ ଭିତ୍ତିରେ କାର୍ଯ୍ୟକାରୀ କରାଇବା ତଥା ତ୍ରିସ୍ତରୀୟ ବ୍ୟବସ୍ଥା ଭିତ୍ତିରେ ଯଥା ରାଜ୍ୟ ବନ ଉନ୍ନୟନ ସଂସ୍ଥା, ବନଖଣ୍ଡ ସ୍ତରୀୟ ବନ ଉନ୍ନୟନ ସଂସ୍ଥା ଏବଂ ଗ୍ରାମୀଣ ସ୍ତରରେ ବନ ସୁରକ୍ଷା ସମିତିମାନଙ୍କ ଦ୍ୱାରା ଯୋଜନାର କାର୍ଯ୍ୟ ସମ୍ପାଦନ କରିବ।

0: ରାଜ୍ୟ ବନ ଉନ୍ନୟନ ସଂସ୍ଥା ଓଡ଼ିଶାଙ୍କ ଦ୍ୱାରା ସବୁଜ ଭାରତ ମିଶନ ନାମରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ହେଉଛି। ଜାତୀୟ ସବୁଜ ଭାରତ ମିଶନ ରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ଯୋଜନାର 8ଟି ମିଶନ ମଧ୍ୟରୁ ଅନ୍ୟତମ। ଏହି ଯୋଜନାଟି କେତେଗୁଡ଼ିଏ ଉଦ୍ଦେଶ୍ୟ ପୂରଣ ପାଇଁ କାର୍ଯ୍ୟକାରୀ ହେଉଛି। ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର 5 ମିଲିୟନ ହେକ୍ଟର ଜଙ୍ଗଲ ଭୂମିର ଗୁଣକୁ ଉନ୍ନତ କରିବା, ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ବୃଦ୍ଧି ମାଧ୍ୟମରେ ଅଙ୍ଗାରକ ବାଷ୍ପର କ୍ରମବର୍ଦ୍ଧିଷ୍ଣୁ ପ୍ରକ୍ରିୟାର ନିୟନ୍ତ୍ରଣ କରିବା ଏବଂ ଇନ୍ଧନ ଚାରା ଗଣ୍ଡି କାଠର ଭବିଷ୍ୟତ ପାଇଁ ବ୍ୟବସ୍ଥା କରିବା, 3 ମିଲିୟନ ପରିବାରକୁ ଜଙ୍ଗଲ ଆଧାରିତ ଜୀବିକା ପରିସରର ସୁଯୋଗ ଦେବା ଓ ସେମାନଙ୍କର ଆର୍ଥିକ ଅବସ୍ଥା ବୃଦ୍ଧି କରିବା, ଓଡ଼ିଶାରେ ପର୍ଯ୍ୟାପ୍ତ ବନୀକରଣ କରି ସବୁଜ ବଳୟ ସୃଷ୍ଟି କରିବା। ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 60:40 ଅର୍ଥ ଅନୁଦାନ 2015-16 ଆର୍ଥିକ ବର୍ଷ ଠାରୁ 5 ବର୍ଷୀୟ ଯୋଜନା ଭିତ୍ତିରେ କାର୍ଯ୍ୟକାରୀ କରାଯାଉଅଛି। ଜଙ୍ଗଲର ସାନ୍ଦ୍ରତା ଅଭିବୃଦ୍ଧି ଓ ଜୈବ ବିବିଧତାର ସମୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟରେ ବିଗତ 15 ବର୍ଷ ମଧ୍ୟରେ ଜଙ୍ଗଲ ବିଭାଗ ଦ୍ୱାରା ବିଭିନ୍ନ ବନୀକରଣ ଯୋଜନା ଅଥବା ଉପାଦାନ ମାଧ୍ୟମରେ ମୋଟ 3.66 ଲକ୍ଷ ହେକ୍ଟର ଜଙ୍ଗଲ ଜମିର ପୁନରୁଦ୍ଧାର ଓ ପୁନର୍ସୃଜନ କରାଯାଇପାରିଛି।
1: 2022-23 ଆର୍ଥିକ ବର୍ଷରେ ସମୁଦାୟ 88,100

0: 97.96 ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରାଯାଇଛି। ଏଥିମଧ୍ୟରୁ ସମୁଦାୟ 11,856.30 ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ଆର୍ଟିଫିସିଆଲ ରିଜେନେରେସନ ଓ 76,341.66 ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ ଦ୍ୱାରା ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏଡେଡ୍ ନ୍ୟାଚୁରାଲ ରିଜେନେରେସନ ୱିଥ୍ ଗ୍ୟାପ୍ ପ୍ଲାଣ୍ଟେସନ କରାଯାଇଅଛି। ଏହା ସହିତ ସମୁଦାୟ 4,069.30 ରୋ କିଲୋମିଟର ପ୍ରକ୍ରିୟାରେ ସମୁଦାୟ 351.59 ଲକ୍ଷ ବୃକ୍ଷ ଚାରା ରୋପଣ ଏବଂ 211.74 ଲକ୍ଷ ବୃକ୍ଷଚାରା ବଣ୍ଟନ କରାଯାଇଅଛି। ବିଭିନ୍ନ ଯୋଜନା ମାଧ୍ୟମରେ ହେଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମମାନଙ୍କର ସବିଶେଷ ବିବରଣୀ ପ୍ରଦାନ କରାଗଲା। ସବୁଜ ମହାନଦୀ ମିଶନ GMM, ବର୍ଦ୍ଧିତ ସବୁଜ ବଳୟ IGC, ସବୁଜ ଭାରତ ମିଶନ GIM, କାମ୍ପା ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ SMPB, ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା OBDA, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ମନରେଗା, କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଯୋଜନା CSR, ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି OFSDS, DMF ଏବଂ OEMF।
1: ରାଜ୍ୟରେ ପ୍ରବାହିତ ମହାନଦୀ ତଥା ଅନ୍ୟ ନଦୀଗୁଡ଼ିକ ଓଡ଼ିଶାର ଜୀବନରେଖା ସଦୃଶ। ପ୍ରଚୁର ଜଳ ଉପଲବ୍ଧ ଜୀବନ ଜୀବିକାର ଉନ୍ନତି ତଥା ସମାଜର କଲ୍ୟାଣ ନିମନ୍ତେ ଉକ୍ତ ନଦୀମାନଙ୍କୁ ଚିରସ୍ରୋତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଅଧିସୂଚନା ସଂଖ୍ୟା ଏକ ସଂକଳ୍ପନାମା ଜାରି କରି ସବୁଜ ମହାନଦୀ ମିଶନ ନାମରେ ଏକ ନୂତନ ଓ ଅଭିନବ ବନୀକରଣ ଯୋଜନା ରାଜ୍ୟ ସରକାର ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ସୁଚିନ୍ତିତ ପରିକଳ୍ପନାର ପ୍ରୟାସ ସ୍ୱରୂପ ଏହି ମିଶନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ରାଜ୍ୟର ଜନପ୍ରତିନିଧି ଓ ସମସ୍ତ ଅଂଶୀଦାରମାନଙ୍କର ସହଯୋଗର ଆବଶ୍ୟକତା ରହିଛି। ମହାନଦୀ ଏବଂ ଏହାର ଉପନଦୀ ତଥା ତେଲ ଓ ଇବ୍ ନଦୀ ଉପକୂଳର ଉଭୟ ପାର୍ଶ୍ୱରେ 1 କିଲୋମିଟର ପ୍ରଶସ୍ତର ଏକ ସବୁଜ ବଳୟ ସୃଷ୍ଟି କରିବା ଏହି ମିଶନର ମୂଳ ଆଭିମୁଖ୍ୟ ଅଟେ। 2018-19 ବର୍ଷ ଠାରୁ ଆରମ୍ଭ ହୋଇ 2025-26 ମସିହା ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଆର୍ଥିକ ବ୍ୟୟ ବରାଦ କମିଟି ଉକ୍ତ ମିଶନ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି। ଉପଲବ୍ଧ ହେଉଥିବା ସମସ୍ତ ପ୍ରକାର ଉପଯୁକ୍ତ ଜମି ଯଥା ଜଙ୍ଗଲ ଜମି, ରାଜସ୍ୱ ଜମି, ଜିଲ୍ଲାସ୍ତରୀୟ କମିଟି ଅନ୍ତର୍ଭୁକ୍ତ ବିଚାରଭୁକ୍ତ ଜମି, DLC ଏରିଆ ଏବଂ ବେସରକାରୀ ବ୍ୟକ୍ତିଗତ ଜମିମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। 2022-23 ଆର୍ଥିକ ବର୍ଷରେ ସବୁଜ ମହାନଦୀ ମିଶନର କାର୍ଯ୍ୟକ୍ରମରେ 576 ହେକ୍ଟର ପରିମିତ ଅଞ୍ଚଳର ସଂଘନ ବନୀକରଣ, ଆର୍ଟିଫିସିଆଲ ରିଜେନେରେସନ୍, 2,950 ହେକ୍ଟର ପରିମିତ ଅଞ୍ଚଳରେ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏଡେଡ୍ ନ୍ୟାଚୁରାଲ ରିଜେନେରେସନ୍ ୱିଥ୍ ଗ୍ୟାପ୍ ପ୍ଲାଣ୍ଟେସନ୍, 424 ହେକ୍ଟର ପରିମିତ ଅଞ୍ଚଳରେ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ବାଲ୍ଡ ହିଲ୍ ପ୍ଲାଣ୍ଟେସନ୍ ଏବଂ 2.89 ଲକ୍ଷ ବୃକ୍ଷଚାରା, ସହରାଞ୍ଚଳ ବନୀକରଣ ଅର୍ବନ୍ ଟ୍ରି ପ୍ଲାଣ୍ଟେସନ୍ ସହିତ ସର୍ବମୋଟ 24.76 ଲକ୍ଷ ବୃକ୍ଷଚାରା ରୋପଣ କରାଯାଇଅଛି।

ଜନସାଧାରଣଙ୍କୁ ମାଗଣା ବିତରଣ କରାଯାଇଅଛି। 2022-23 ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ମାଧ୍ୟମରେ କରାଯାଇଥିବା ବୃକ୍ଷରୋପଣ, ଔଷଧୀୟ ବୃକ୍ଷ, ଜ୍ଞାନ ଆହରଣ କେନ୍ଦ୍ର ପାତ୍ରପଡ଼ା, ଭୁବନେଶ୍ୱରଠାରେ ବିଭିନ୍ନ ପ୍ରଜାତିର 3000 ସଂଖ୍ୟକ ତୃଣ ଓ ବୃକ୍ଷଚାରାର ରକ୍ଷଣ।

ସଂରକ୍ଷଣ ସହିତ ପୁନଃରୋପଣ ଏକାମ୍ର ବନବିନ୍ଦୁସାଗର ଔଷଧୀୟ ବୃକ୍ଷ ଉଦ୍ୟାନରେ 3060 ସଂଖ୍ୟକ ଔଷଧୀୟ ବୃକ୍ଷର ପୁନଃରୋପଣ ନାଗରବନ ଯୋଜନାରେ ପାତ୍ରପଡ଼ାରେ 500 ସଂଖ୍ୟକ ବୃକ୍ଷଚାରା ରୋପଣ 535 ହେକ୍ଟର ପରିମିତ ଅଞ୍ଚଳରେ କରାଯାଇଥିବା ସଘନ ବନୀକରଣ 480 ହେକ୍ଟର ପରିମିତ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କରାଯାଇଛି। ଶ୍ରୋତାବନ୍ଧୁ, ଏତେ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କର ମନଛୁଆଁ ହୋଇପାରିଥିବ। ତେବେ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣନ୍ତୁ ଏକ ସ୍ଥାନୀୟ ଘୋଷଣା। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପାଇଁ ଆପ୍ରେଣ୍ଟିସ୍ ଟ୍ରେନିଂ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନ୍ଏଟିଏସ୍ ପୋର୍ଟାଲରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି ପ୍ରାର୍ଥୀ ଆବେଦନ କରିପାରିବେ। ଇଲେକ୍ଟ୍ରିକାଲ କିମ୍ବା ଇଲେକ୍ଟ୍ରୋନିକ୍ସରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ମାସ 19 ତାରିଖ 2026 ମସିହା। ଘୋଷଣାଟି ଏତିକିରେ ଶେଷ ହେଲା।

ଶୁଣନ୍ତୁ ଏକ ସୂଚନା। ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତିର ସମ୍ଭାବନା ଥାଏ। ଜନସାଧାରଣ ନଦୀ କିମ୍ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ଅଭିଭାବକମାନେ ବିଶେଷ ନଜର ରଖନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ବୁଡ଼ି ଯାଉଥିବା ନଦୀବନ୍ଧ ଉପରେ ଯାତାୟତ କରନ୍ତୁ ନାହିଁ। ପହଁରା ଜାଣିଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତି କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବେ ବନ୍ୟା ଦେଖିବାକୁ ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଲାଇସେନ୍ସ ନଥିବା ନୌକାରେ ଯାତାୟତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟତ କରନ୍ତୁ ନାହିଁ। ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବା ସୂଚନା ଥିଲେ ନଦୀ ଶଯ୍ୟା ଭିତରକୁ ଯାଆନ୍ତୁ ନାହିଁ ତଥା ଗୃହପାଳିତ ପଶୁମାନଙ୍କୁ ଛାଡ଼ନ୍ତୁ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା।

ଏଥର କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ, 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, 7:25 ଜିଲ୍ଲା ହଲଚଲରେ ସ୍ଥାନ ପାଇଛି କେନ୍ଦୁଝର ଜିଲ୍ଲା। ସନ୍ଧ୍ୟା 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖଲା। ଆଜି ଏଥିରେ ଶୁଣିବେ ବନ ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ କ୍ଷୀରସିନ୍ଧୁ ମହାକୁରୁଙ୍କ ସହ ଆଲୋଚନା। ରାତି 8:00 ଓଡ଼ିଆ ସୁଗମ ସଙ୍ଗୀତ। ତୁଳସୀ ରାମାୟଣର 75ତମ ଭାଗ ଶୁଣିପାରିବେ ରାତି 8:15। ରାତି 8:25 ହିନ୍ଦୀ ଭକ୍ତିଗୀତ, ଓଡ଼ିଆ କଥାଚିତ୍ର ଗୀତ ରାତି 8:30 ଏବଂ ରାତି 10:00। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଅଶ୍ୱିନୀ ଭିଡ଼େ ଦେଶପାଣ୍ଡେ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ଆରମ୍ଭରେ ତୃପ୍ତି ଦାସଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା।

ଅଲେଖ ବିଶ୍ୱାଳଙ୍କ ରଚନାରୁ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ସୁବାସ ଦାସ।

ଶୁଣିଲେ କେତୋଟି ଓଡ଼ିଆ ଭକ୍ତିଗୀତ ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରସାରଣରେ ଯୁବଶକ୍ତି ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟାପ୍ତ ନିଯୁକ୍ତି, ପରିବେଶ ସୁରକ୍ଷା, ସମାନ ସୁଯୋଗ ସୃଷ୍ଟି କରିବା ଆଜି ମଧ୍ୟ ଏକ ବଡ଼ ଜାତୀୟ ଆହ୍ୱାନ। ଶ୍ରୋତା ବନ୍ଧୁ, ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି, ଯେମିତିକି ଜନ୍ମ ହାର ଅଧିକ ହେବା, ସ୍ୱାସ୍ଥ୍ୟ ସେବାର ଉନ୍ନତି ଫଳରେ ମୃତ୍ୟୁ ହାର କମିବା, ପରିବାର ନିୟୋଜନ ସମ୍ପର୍କରେ ସଚେତନତାର ଅଭାବ, କମ୍ ବୟସରେ ବିବାହ, ଅଶିକ୍ଷା, ଦାରିଦ୍ର ଓ କେତେକ ସାମାଜିକ ଧାରଣା ଏହାର ପ୍ରମୁଖ କାରଣ। ଏହାର ପ୍ରଭାବ ଆଜି ଆମେ ପ୍ରତିଦିନ ଅନୁଭବ କରୁଛୁ। ସହର ଗୁଡିକରେ ଅସହ୍ୟ ଯାତାୟତ ଜନିତ ସମସ୍ୟା, ବେରୋଜଗାରୀ, ଘରର ଅଭାବ, ପାନୀୟ ଜଳ ସଙ୍କଟ, ଚାଷ ଜମି କମିବା, ଜଙ୍ଗଲ ଧ୍ୱଂସ, ବାୟୁ ଓ ଜଳ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏସବୁ ଏହାର ପ୍ରତ୍ୟକ୍ଷ ପରିଣାମ। ଓଡିଶାରେ ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ପରି ସହର ଗୁଡିକରେ ଦ୍ରୁତ ସହରୀକରଣ ଫଳରେ ଯାତାୟାତ, ବର୍ଜ୍ୟ ପରିଚାଳନା, ପାନୀୟ ଜଳ, ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢି ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଆମର ଯୁବପିଢି କେଉଁଠି ଠିଆ ହୋଇଛି? ବାସ୍ତବରେ ଭାରତର ସବୁଠାରୁ ବଡ ଶକ୍ତି ହେଉଛି ତାହାର ଯୁବଶକ୍ତି। ଆଜି ପ୍ରାୟ 38.2 କୋଟି ଅର୍ଥାତ 10-24 ବର୍ଷ ବୟସର ପ୍ରାୟ 382 ନିୟୁତ ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ, କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ 5ଟି ବଡ଼ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷି ଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା, ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ, ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡି ପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି

ଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜଲ୍ଦି ତ ଚିନ୍ତା କର ରାଜୁ, ମୋବାଇଲ ଛାଡ଼େ।
1: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
0: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡ ରେ।
1: ତମେ ତ ବଞ୍ଚେଇ ଦେଲ ଦିଦି,
0: କାମରୁ ନୁହେଁ।
2: RBI କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: कम प्रीमियम ज्यादा बोनस अपनों के लिए सबसे सही RBI इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RBI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5-6 ବର୍ଷ ଭିତରେ 1,00,00,000 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 କରୋଡ଼ ରୁପିଜ୍ ଇନ୍ଭେଷ୍ଟମେଣ୍ଟର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପଶ୍ଚିମ ଭାରତ ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସୁରତ ସହ ଆମ ଓଡ଼ିଶାର ଭାବଗତ, ସାଂସ୍କୃତିକ, ଅର୍ଥନୈତିକ ସମ୍ପର୍କ ଅଛି। ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବ୍ରହ୍ମପୁର ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ସାରା ଏ ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ

0: କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 48 ଆମ୍ବୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରିଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: 24 ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳରୁ ଅତିପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ କିଛି କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି

0: ମଧ୍ୟରେ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର, ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ

ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ

0: ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଳମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ଆଉ ହୀରାକୁଦ ଜଳଭଣ୍ଡାରନୁ ଆଇବା 9 ଛଡ଼ାଯିବା ଏ ବଛର ପହିଲା ବହେଡ଼ ପାଇଁ। ଏଥର ପୂରା ଖବର। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପରିଚାଳନା ଲାଗି ହୋଇଥିବା ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧିକାରୀ ଆଉ କର୍ମଚାରୀମାନଙ୍କ ଭିତରେ ସଠିକ୍ ତାଲମେଲ ରଖିବାର ବାବଦେ ଜୋର ଦେଇଛନ୍ତି। ପୁରୀ ଟାଉନ୍ହଲ୍ଠାରେ ହୋଇଥିବା ବୈଠକଟି ମୁଖ୍ୟମନ୍ତ୍ରୀ ନିର୍ଭୁଲ ଭାବେ ରଥଯାତ୍ରାକେ ଶେଷ କରିବା ଲାଗି ପରାମର୍ଶ ଦେଇଛନ୍। ଏ ଅବସରରେ ଶ୍ରୀ ମାଝି କହିଛନ୍, ରଥଯାତ୍ରା ସାରା ଓଡ଼ିଶା ଦେଶ ଆଉ ପୃଥିବୀ ଶ୍ରୀଜଗନ୍ନାଥଙ୍କର ଭକ୍ତମାନଙ୍କର ଲାଗି ସବୁନୁ ପବିତ୍ର ଦିନାଏ। ସୁରକ୍ଷିତ ରଥଯାତ୍ରା ଖାଲି ସରକାରୀ କର୍ତ୍ତବ୍ୟ ନୁହେଁ, ଏଟା ସମକର ନୈତିକ ଦାୟିତ୍ୱ ଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ କାମର ଜରୁରୀ ତଦାରଖ ଉପରେ ଜୋର ଦେଇଛନ୍।
2: ସୁରକ୍ଷା ପାଇଁ 220 ପ୍ଲାଟୁନ୍ ପୁଲିସ ଫୋର୍ସ, 2 ୟୁନିଟ୍ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ, ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ ଟାକ୍ଟିକାଲ୍ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥାନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
1: ବୈଠକଟି ରଥଯାତ୍ରା ନୀତିକାନ୍ତି ଧାରି ସମୟ ଭିତରେ କରବାର୍ ସ୍ୱାସ୍ଥ୍ୟ

0: ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା, ରେଲ ଚଳାଚଳକୁ ନେଇକରି ଆଲୋଚନା କରାଯାଇଛି। ସୁରକ୍ଷାକୁ ନଜରଥି ରଖିକରି ସିସିଟିଭି କ୍ୟାମେରା ଲଗାଯାଇକରି କଣ୍ଟ୍ରୋଲ ରୁମ୍ ଜରିଆରେ ଟ୍ରାଫିକ୍ ଆଉ ଭିଡ଼ ନିୟନ୍ତ୍ରଣ କରିବାରକୁ ବ୍ୟବସ୍ଥା କରାଯାଇଛି। ଆଇବା 12 ତାରିଖ ଭିତରେ ରେଳବାଇ ଆଉ ପରିବହନ ବିଭାଗର ସବୁ କାମ ଶେଷ କରିବାରକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ତିଆରି ହୋଇଥିବା ରୂପରେଖ ରଥଯାତ୍ରା 2026 ବହିକେ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଲ୍କେ ପୁରୀକେ 300 ଅୟତ୍କା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସବୁଦିନ ଚାଲୁଥିବା 800 ଟ୍ରେନ୍ ସହିତ ଏହି ଅୟତ୍କା ଟ୍ରେନ୍ ଚଳାଚଳ କରିବା, ପୁରୀନ 30,000 ଅୟତ୍କା ଲୋକର ଲାଗି ଅସ୍ଥାୟୀ ରହିବାର ବ୍ୟବସ୍ଥା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍।
1: ଏଥର 300 ଉର୍ଦ୍ଧ୍ୱ ସ୍ପେଶାଲ ଟ୍ରେନ୍ ଚାଲିଯିବ। ଏଠାରେ ପାଖାପାଖି 50 ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 crore ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ୍ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ରେଲ ଷ୍ଟେସନର ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳର ଶୁଭାରମ୍ଭ କରିଛନ୍। ଏହି ଟ୍ରେନ୍ ପୁରୀନୁ ସୋମବାର, ଗୁରୁବାର ଆଉ ଶନିବାର ଦିନ ଚାଲ୍ବା, ସେନ୍ତା ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ କୋରାପୁଟନୁ ଚାଲ୍ବା। ଏହି ଟ୍ରେନ୍ ପୂର୍ବ, ପଶ୍ଚିମ, ଦକ୍ଷିଣ ଓଡ଼ିଶାକେ ଯୋଡ଼ବା ଆଉ ଦକ୍ଷିଣ ଆଉ ପଶ୍ଚିମ ଓଡ଼ିଶାର ଭକ୍ତ ଆଉ ଯାତ୍ରୀମାନଙ୍କର ଲାଗି ପୁରୀ ଆଉ ଭୁବନେଶ୍ୱର ଯାଆସ କରବାର ସୁବିଧା ଯୋଗାବା। ରଥଯାତ୍ରା ଆଗନୁ ଏହି ଟ୍ରେନ୍ର ଲୋକାର୍ପଣକେ ମୁଖ୍ୟମନ୍ତ୍ରୀ ଭକ୍ତମାନଙ୍କର ଲାଗି ରେଳମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଉପହାର ବୋଲି କହିଥିଲେ। ଏହି ଅବସରରେ ରେଳମନ୍ତ୍ରୀ ଓଡ଼ିଶାରେ ଚାଲିଥିବା 97,000 crore ରେଲ୍ ପ୍ରକଳ୍ପ ଆଉ 68 ଷ୍ଟେସନର ଅମୃତ ଭାରତ ଯୋଜନାଟି ଆଧୁନିକୀକରଣ ବାବଦେ ସୂଚନା ଦେଇଥିଲେ। ଏହି ଅବସରରେ ଉତ୍ତର ଓଡ଼ିଶା ଲାଗି ଭିଲ୍ ଗୋଟିଏ ଖାସ୍ ଟ୍ରେନ୍ ମୂଲ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ। ଆଜି ଉପରବେଲା ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ସବୁଦିନିଆ ଚଳାଚଳର ବି ଶୁଭାରମ୍ଭ କରାଯାଇଛି। ଆଘନୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ହପ୍ତାକ ଥରେ ଆର୍ ତା ଋତୁରୁ 3 ଦିନ ଚାଲୁଥିଲା। ହେଲେ ଯାତ୍ରୀମାନଙ୍କର ଆବଶ୍ୟକତାକେ ନଜରଥି ରଖିକରି ରେଳବାଇ ତରଫରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କେ ସବୁଦିନ ଚଲାବାର ଲାଗି ନିଷ୍ପତ୍ତି ନିଆଯାଇଛି। ବିଶିଷ୍ଟ ଜନନାୟକ ଆଉ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଆଜି ସକାଳବେଳା ଭୁବନେଶ୍ୱର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ନଥିବା ତାଙ୍କର ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାଲ୍ୟାର୍ପଣ କରି କହିଛନ୍, ରାଷ୍ଟ୍ରର ଏକତା, ଅଖଣ୍ଡତା ଆଉ ଜାତୀୟତାବାଦ ଲାଗି ଡକ୍ଟର ମୁଖାର୍ଜୀଙ୍କର ଆଦର୍ଶ ଆଉ ଅବଦାନ ସବୁବେଳେ ପ୍ରେରଣା ଉତ୍ସ ହୋଇକରି ରହିବା। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଆଉ ଅଲଗା ନେତୃବୃନ୍ଦମାନେ ଉପସ୍ଥିତ ଥିଲେ। ବେଲବୁଡ଼େ ଜୟଦେବ ଭବନଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ ଏ ମିଡିଆ ଏମ୍ଡିଆର୍ଏ ମେଡିକାଲ କଲେଜ ସର୍ଭେ 2026 ସାରା ଦେଶରେ 10 ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ଠାନ୍ ପାଇଛି। ଏତା ସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ବର୍ଗତି ଭିଲ 2 ଠାନେ ରହିଛି। 2021 ସର୍ଭେଥି ଏମ୍ସ ଭୁବନେଶ୍ୱର 25 ଜାଗାଥି ଥିବାବେଳେ 5 10 ଜାଗାକେ ପହଞ୍ଚପାରିଛି। ଶିକ୍ଷାଗତ ଉତ୍କର୍ଷ, ଗବେଷଣା, ଭିତ୍ତିଭୂମି, ନେତୃତ୍ୱ ବିକାଶ ଆଉ ନିଯୁକ୍ତି ବାଗରେ 5 ମାପଦଣ୍ଡଥି ଇ ର୍ୟାଙ୍କିଙ୍ଗ ଦିଆଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ଇ ଉତ୍କର୍ଷ ନିରନ୍ତର ଚେରେଷ୍ଟାର ଫଲ ହେ ବୋଲି କହିଛନ୍। ଏ ଅବସରରେ ସେ ଅଧ୍ୟାପକ, କର୍ମଚାରୀ ଆଉ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଧୁନିକ, ସହନଶୀଳ ଆଉ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଆଭାସୀ ଜରିଆରେ ପୂରା ହୋଇଥିବା ପ୍ରକଳ୍ପମାନଙ୍କର ଉଦ୍ଘାଟନ ସହିତ ଶିଳାନ୍ୟାସ କରିଛନ୍। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଅଧୀନରେ 74,87,00,000 494 ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥି 31 ପୌରାଞ୍ଚଳର 36,80,00,000 ଖର୍ଚ୍ଚଥି ତିଆରି ହୋଇଥିବା 344 ପ୍ରକଳ୍ପର ଲୋକାର୍ପଣ ହୋଇଛି। ସେନ୍ତା 19 ପୌରାଞ୍ଚଳର 37,09,00,000 ଖର୍ଚ୍ଚଥି ତିଆରି ହେବାକୁ ଥିବା 150 ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ପ୍ରକଳ୍ପମାନଙ୍କର ଭିତରେ ରାସ୍ତା, ପାନ କାଢ଼ବାର ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଆଉ ଅଲଗା ଜନସେବା ସାମିଲ ରହିଛି। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ବିଦ୍ୟାଳୟର 3 ରୁ 8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ବଛରକ 4 ପରୀକ୍ଷା ଦେବାକେ ପଡ଼ବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ଭିତରେ 2

ଆଉ ଅକ୍ଟୋବର ନୁ ମାର୍ଚ୍ଚ ମାସ ଭିତରେ ଆଉ ଦୁଇଟା ପରୀକ୍ଷା ଦେବାରକେ ପଡ଼ବା। ଗୋଟେ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ଦୁଇଟା ଲେଖା ମୂଲ୍ୟାୟନ ଆଉ ଆସେସମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାରକେ ପଡ଼ବା ବୋଲି ବିଭାଗ ତରଫ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଚିଠା ତାଲିକା ବାହାରିଛି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ 2,47,536 ଜଣ ମତଦାତା ରହିଛନ୍ ବୋଲି ଜଣାପଡ଼ିଛି। ଉପରମୁଣ୍ଡେ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ଆଇବା 9 ତାରିଖ ଇ ବଛର ପହିଲା ବଏଡ୍ ପାଣି ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ସେଦିନ ସକାଳ 11 ବଜେ ପୂଜାଉତରୁ ଜଳଭଣ୍ଡାରନୁ ବଏଡ୍ ପାଣି ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିର୍ଲାଗି ସତର୍କ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ବଢ଼ିକରି 603.89 ଫୁଟ୍ ପହଞ୍ଚିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣ୍ଡିନ ହୋଇଥିବା ଲଘୁଚାପ ଅବପତ୍ତି ବଦଳିବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ସ୍ଥଳଭାଗ ପାର କରିଛି। ବାଲେଶ୍ୱର ପାଶେ ଉତ୍ତର ଉପକୂଳ ଓଡ଼ିଶା ପାର କରିଥିବାର ଜଣାପଡ଼ିଛି। ଆଇବା 24 ଘଣ୍ଟା ଭିତରେ ଏହି ଅବପାତ ଉତ୍ତର ଓଡ଼ିଶା ଆଉ ତାକେ ଲାଗି କରିଥିବା ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯିବା ବୋଲି ଅନୁମାନ କରାଯାଇଛି। ଏତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜି ସମ୍ବଲପୁର ବରଗଡ଼ ସୁବର୍ଣ୍ଣପୁର ନୂଆପଡ଼ା ବଲାଙ୍ଗୀର ବୌଦ୍ଧ ଅନୁଗୁଳ ଆଉ କନ୍ଧମାଳ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ସୋନପୁରଠାରେ ସବୁନ ଅତ୍କା 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ମହାନଗର ନିଗମ ଇଲାକାନ 220 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ଜିଲ୍ଲାର ଲଗାତାର ବର୍ଷା ଲାଗି ହରଭଙ୍ଗା ବ୍ଲକ ଗୁଣ୍ଡ୍ରିବିଡ଼ା ଗାଁନ ବଏଡ୍ ସ୍ଥିତି ଦେଖିବାରକେ ମିଳିଛି। ମହାନଦୀ ତେଲ ସାଲୁଙ୍କି ଆଉ ବାଗ ନଦୀର ଜଳସ୍ତର ବଢ଼ବାରକେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଜବର ବର୍ଷା ହୋଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ ଅଙ୍ଗ ତେଲ ସୁକ୍ତେଲ ନଦୀର ଜଳସ୍ତର ବଢ଼ିଛି। ଖାସ କରି ବୀରମହାରାଜପୁର ଉପଖଣ୍ଡର ଭୂତିଆପାଲିଠାରେ ରାସ୍ତା ଉପରେ ପାଣି ଯାଉଛି। ଏଥିଲାଗି ଭିନ୍ ଭିନ୍ ଜାଗାନ ଯିବାର ଆସିବାର ପ୍ରଭାବିତ ହୋଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଅୟତ୍କା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଳମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ଆଉ ହୀରାକୁଦ ଜଳଭଣ୍ଡାରନୁ ଆଇବା 9 ତାରିଖ ଛଡ଼ାଯିବା ଏ ବଛର ପହିଲା ବଏଡ୍ ପାଣି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଛଅଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଓ ବ୍ରହ୍ମପୁରଠାରେ ଦୁଇଟି ଟ୍ରେନ୍ର ହେଲା ଶୁଭାରମ୍ଭ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଅଦିନିଆ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ୍ ମନ୍ଦିର ପରିଦର୍ଶନ କରିବେ। ଭାରତ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6ଟି ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାବୋନିସ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହିସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି

ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋଏଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି, ଡିଜିଟାଲ ଭାରତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 0111-2371-7117, 2331-4444, 2331-0481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ 17 ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ।

0: ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଛଅଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି,
3: କେନ୍ଦୁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି, ସେଟାକୁ ନେବା ପାଇଁ ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି, ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନି ହେବ, କଲେକ୍ଟ୍ରେଟ ଅଫିସ ପାଇଁ, ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯେଉଁ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
2: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000ରୁ ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା, ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

0: ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା,
3: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଆନ୍ତରିକ ସହିତ ବୁଝିକରି ତାହେଲେ ଆନ୍ତରିକ ସହିତ ପାଳନ କରିବାକୁ ପଡ଼ବା ଆଜ୍ଞା।
1: ଗଛ ନିହାତି ଜଗାବାର କଥା
0: ଆଜ୍ଞା, ନିହାତି ନିହାତି। ଜଣେ ତା ମାନେ ବର୍ଷକୁ ଗୋଟେ ଗଛ ଜଗାଲେ ବି ବହୁତ କିଛି ଆଜ୍ଞା। ଆଉ ଯଦି ବି ଗଛ ବି ଯଦି ତାର ମାନେ ଗୋଟେ ଗୋଟେ ହଉ କି ଯେତେ ବି ଯୋଗଛ ତାର ସାଙ୍ଗେ ନିଜର ଘରେ ଯେନ୍ ଆଜ୍ଞା ଆମର ଯେନ୍ ଆମ୍ବ ଖାଉଛନ୍, ସେ ଟାକୁଆ ଯେନ୍ ରହିଯାଇଛି, ତାପରେ ଜାମୁ ଖାଉଛୁଁ, ଏସବୁ ଜିନିଷକେ ନେଇକିରି ଆମର ଯେନ୍ ପଡ଼ିଆ ଜାଗା ଅଛେ କିମ୍ବା ରାସ୍ତାର ପାଖେ ଅଛେ କିମ୍ବା ଜଙ୍ଗଲ ଭିତରେ ଆମେ ଯଦି ସେ ଯଦି ମଞ୍ଜିକି ଯଦି ଫିକି ଦମା ସେଟା ଅଟୋମେଟିକ ତାମାନେ ଗଛରେ ଆଜ୍ଞା ପରିଣତ ହେଇଯିବ। ଆମେ ତାମାନେ ବିନା ଜଗେଇକରି ବି ହଜାର ହଜାର ଗଛ ତାମାନେ ଆମେ ଜଙ୍ଗଲ ସୃଷ୍ଟି କରିପାରମା ଆଜ୍ଞା। ସେଟା ବି ଗୋଟେ ଉପାୟ ଅଛେ।
1: ଗଛ ତ ଖାଲି ଯୋଗେଇ ଦେଲେ ନାଇଁ ହୁଏ, ଗଛର ମାନେ ଯତ୍ନ ବି ନିହାତି ଦରକାର
0: ଆଜ୍ଞା। ଆଜ୍ଞା
1: ଶିକ୍ଷା ଦରକାର
0: ଆଜ୍ଞା।
1: ତ ଗଛ ଯେନ୍ ଆପଣ ଯୋଗଉଛନ୍ ଯେନ୍ ଅଞ୍ଚଳରେ ବି ସେନେ ସୁରକ୍ଷାର ବ୍ୟବସ୍ଥା ଲାଗି କାଣା କାଣା କରୁଛନ୍, ଯତ୍ନ ଲାଗି କାଣା କାଣା କରୁଛନ୍?
0: ଆଜ୍ଞା, ଆମେ ଯେତେବେଳେ ପ୍ଲାଣ୍ଟେସନ କରୁଛୁ ଆଜ୍ଞା, ସେ ଗଛର ସୁରକ୍ଷା ଲାଗି ସେନେ ଗୋଟେ ୱାଚର ଥିସନ୍, ସେ ତାମାନେ ସବୁଦିନ ବୁଲିଯିବେ, କେନ୍ କେନ୍ ଗଛ ଯଦି ତାମାନେ ଡ୍ୟାମେଜ୍ ହେଇଯିବା ତାର ସୁରକ୍ଷା କରିବେ, ତାପରେ ବାଡ଼ ଠିକ ହିସାବରେ ଦିଆ ହେସି, ତାପରେ ସେ ଗଛର ତାମାନେ ୱିଡିଂ ବି କରା ହେସି, ତାମାନେ ଗଛର ଚାରିପଟେ ଯେନ୍ ଅନାବନା ଘାସ ମାନେ ଯେନ୍ ଥିସି ତାହାକେ ଉପୁଡ଼ିକରି ସଫା କରା ହେସି, ଆଉ ଖତ ସାର ଏଇଟା ସବୁ ଦିଆ ହେସି ଗଛର ବୃଦ୍ଧି ଲାଗି ଆଜ୍ଞା। ଆଜ୍ଞା,
1: ଇ ଭିତରେ କାଣା କାଣା ସବୁ ଯୋଜନା କରିଛନ୍, ଯେନ୍ ବନ ମହୋତ୍ସବ ଚାଲିଛି ଗଛକେ ନେଇକରି ଆର କାଣା କାଣା ଯୋଜନା କରିଛନ୍?
0: ଗଛକେ ନେଇକରି ଆଜ୍ଞା ଆମେ ଫ୍ରିରେ ଚାରା ବଣ୍ଟନ କରୁଛୁ, ବିଭିନ୍ନ ଅନୁଷ୍ଠାନ ହଉ କି ଛାତ୍ରଛାତ୍ରୀ ହଉ, ଗ୍ରାମର ଲୋକମାନଙ୍କୁ ମଧ୍ୟ ଆମେ ଯିଏ ଯେନ୍ତା ଗଛ ମାନେ ନେଇକିରି ସ୍ୱଇଚ୍ଛାରେ ଯୋଗେଇ ପାରିବେ ସେତେବେଳେ ଫ୍ରିରେ ଚାରା ଦିଆ ହଉଛି,
1: ଲୋକଙ୍କୁ ମାଗଣାରେ ବି ଗଛ ଦିଆଯାଉଛି।
0: ଆଜ୍ଞା ଆଜ୍ଞା,
1: କାଣା କାଣା ସବୁ ଗଛ ଦଉଛ?
0: ଆମେ ଦଉଛୁ ଆଜ୍ଞା ବଡ଼ଲ ଗଛ ଦଉଛୁ, ଆମର ବଡ଼ଲ ଗଛ ଦଉଛୁ, ତାପରେ ପୁନଗା ଗଛ ଦଉଛୁ, ତାପରେ ଆମର ଶାଗୁଆନ ଗଛ ବି ଦଉଛୁ, ତାପରେ ଆଉ ତାପରେ ବୁରୋ ଗଛ ଦିଆ ହଉଛି, ବିଭିନ୍ନ ପ୍ରକାର ଗଛ ଅଛି ଆଜ୍ଞା।
1: ପୁରୋ ଯେନ୍ଟା ଦେଶୀଟା ଦଉଛନ୍ କି ଏବେ ଯେନ୍?
0: ନାଇଁ ହାଇବ୍ରିଡ଼ଟା ବି ଦିଆ ହଉଛି, ହାଇବ୍ରିଡ଼ଟା ଦିଆ ହଉଛି ଆଜ୍ଞା, ବଢ଼ଲ ବି ହାଇବ୍ରିଡ଼ଟା ମାନେ ଦିଆ ହଉଛି, ଯେନ୍ତା ଘର ମାନକେ ଯାଇକରି ଆମେ ଫଳ ଖାଇ ପାରମା।
1: ହଁ ହଁ
0: ଆଜ୍ଞା,
1: ଯେନ୍ ଅଞ୍ଚଳରେ ଅଛନ୍ ହେ ଜଙ୍ଗଲରେ କାଣା କାଣା ସବୁ ଗଛ ଅଛେ?
0: ଇନେ ସବୁ ଜଙ୍ଗଲ ଜଙ୍ଗଲରେ ଯେନ୍ ଗଛ ମାନେ ମିଲ୍ସି ଯେନ୍ତା ଆଜ୍ଞା ଶାଳ, ତାପରେ ଶାଳ ଯେନ୍ତା ଆମର ଲୋକାଲ ଭାଷା ରେଙ୍ଗାଲ କହିସନ୍, ତାପରେ ପିଆ ଶାଳ ଯେନ୍ତା ଆମର କାଣା କି ବିଜା କୁହାହେସି, ତାପରେ ସାହାଜ ଗଛ ଅଛେ, ଧଉରା ଗଛ ଅଛେ, ତାପରେ ହଡ୍ଡା ଅଛେ, ବାହାଡା ଅଛେ, ତାପରେ ଆଛି ଅଛେ, ଜଙ୍ଗଲୀ ଗଛ ମାନେ ଅଛେ ଆଜ୍ଞା, ସବୁ ଯେତେ ଜଙ୍ଗଲରେ ଯେନ୍ ମିଲ୍ସି।
1: ଦେଖ ତ ଭିନ୍ନ ଭିନ୍ନ ପ୍ରକାର ଲାଭ ଅଛେ ଆଜ୍ଞା, ଯେନ ଜଙ୍ଗଲ ଅଛି
0: ଆଜ୍ଞା,
1: କାଣା କାଣା ସେନ ଲୋକ ଲାଭ ଉଠେଇ ପାରୁଛନ୍?
0: ଦେଖୁନ୍ ମୁଇଁ ଯେନ୍ ଜାଗାରେ ଅଛେ ଆଜ୍ଞା, ସେନେ ସେ ଜଙ୍ଗଲ ଉପରେ ବିରାଟ ବିରାଟ ଶାଳ ଗଛ ମାନେ ଅଛେ ଆଜ୍ଞା। ତ ଖରା ମାସରେ ସେ ଶାଳ ଗଛରେ ପୁରା ବହୁତ ମାତ୍ରାରେ ତାମାନେ ସେ ଶାଳ ଯେନ୍ ଫଳ ଫଳୁଛି ଆଜ୍ଞା, ତ ତାପରେ ସେଟା ଯେତେବେଳେ ପୋଡି ଆସି ତଲେ ଇ ଅଞ୍ଚଳର ଲୋକମାନେ ସେଟା ଯାଏସନ୍, ଆଉ ତାକେ କଲେକ୍ସନ୍ କରିକିରି ତାପରେ ବିକ୍ସନ୍, ତାଦ୍ୱାରା ତାଙ୍କର ପରିବାର ପ୍ରତିପୋଷଣ ହେଇପାରୁଛି। ତାପରେ ଜଙ୍ଗଲରୁ ବିଭିନ୍ନ ପ୍ରକାର ସେ ମହୁ କଲେକ୍ସନ୍ କରସନ୍, ତାପରେ ଝୁଣା ଲାଖ, ତାପରେ ପତ୍ର କେନ୍ଦୁ ପତ୍ର ଏଇଟା, ତାପରେ ପତ୍ର ମାନେ ଆଣିକିରି ଦନା ଛିଙ୍କିରି ବି ଦନା ଖଲି ବନେଇକିରି ସେଟା ବିକା ବିକ୍ରି କରସନ୍ ସ୍ଥାନୀୟ ମାର୍କେଟରେ। ଇ ଭାବରେ ଲୋକମାନେ ଉପକୃତ ହଉଛନ୍ ଜଙ୍ଗଲରୁ, ଆଉ
1: ଜଙ୍ଗଲଜାତ ଦ୍ରବ୍ୟଟା ପାଉଛନ୍।
0: ଆଜ୍ଞା ଆଜ୍ଞା,
1: ଆପଣ ଜଣେ ଜଙ୍ଗଲ ସାଙ୍ଗେ ଯୋଡି ହେଇଛନ୍, ଜଙ୍ଗଲର ଜଣେ କର୍ମଚାରୀ ବି
0: ଆଜ୍ଞା,
1: ମାନେ ଯେତେବେଳେ ଜଙ୍ଗଲକେ ଆପଣ ବୁଲି ଯାଇଛନ୍ କେନ୍ତା ଲାଗ୍ସି ଆପଣଙ୍କୁ?
0: ଜଙ୍ଗଲ ବହୁତ ବଢିଆ ଲାଗ୍ସି ଆଜ୍ଞା, ବିଭିନ୍ନ ପ୍ରକାର ଜୀବଜନ୍ତୁ ଜଙ୍ଗଲରେ ନେଚୁରାଲି ନିଜର ସହ ଚକ୍ଷୁରେ ଦେଖିପାରିବେ, ବହୁତ ବିରାଟ ବିରାଟ ଗଛ ମାନେ ଦେଖିବେ, ତାପରେ ବିଭିନ୍ନ ପ୍ରକାର ରଙ୍ଗର ପୁରା ପକ୍ଷୀ ମାନେ ଦେଖିବେ, ବିଭିନ୍ନ ଜୀବଜନ୍ତୁ ନିଜ ଚକ୍ଷୁରେ ଦେଖିବେ ଆଜ୍ଞା, ପୁରା ଯେନ୍ତାକି ଚିଡ଼ିଆଖାନାରେ ଦେଖିବେ ସେଟା ଏଇନେ ଚକ୍ଷୁ ଦେଖିବେ, ପୁରା ପ୍ରାକୃତିକ ଭାବରେ ବହୁତ ଖୁସି ଲାଗ୍ସି। ଆଉ ପାହାଡ଼ ଚଢ଼ବାରଟା ମଜା ଲାଗ୍ସି ଆଜ୍ଞା, ଝରଣା ମାନେ ଦେଖିବେ ଭଲ ଲାଗ୍ସି, ସବୁ ଜଙ୍ଗଲରେ ବୁଲାବୁଲି କରିବା
1: ଲାଗି। ମାନେ ଏରିଆଟା ଜଙ୍ଗଲର
0: ପାଖାପାଖି 3 କିଲୋମିଟର ରେଡିୟସରେ ଅଛି ଆଜ୍ଞା ଏଇ ଇଲାକାଟା। ଆଜ୍ଞା,
1: ଆମର ତ ଯେନ ଜଙ୍ଗଲ ଅଛି ସେନେ ଗ୍ରାମ୍ୟ କମିଟି ମାନେ ବି ରହିଛନ୍।
0: ହଁ ଆଜ୍ଞା,
1: ଆପଣଙ୍କର ହେନେ କେନ୍ତା କେନ୍ତା?
0: ହଁ ଗ୍ରାମ୍ୟ କମିଟି ମୁଇଁ ଯେନ୍ ବିଟ୍ରେ ଅଛି ଆଜ୍ଞା, ସେନେ ଅଲଗା ଗାଁ ମାନକେ ଅଛେ, କିନ୍ତୁ ମୁଇଁ ଯେନ୍ ଗାଁରେ ଯେନ୍ ବ୍ରାହ୍ମଣୀପାଲି ଗାଁରେ ଅଛେ ସେ ଗାଁରେ ତ ନାଇଁ ନ, ଅଲଗା ଗାଁ ମାନକେ ଅଛେ, ଆମର ରାଧାନଗର ବୋଲସନ୍ ଗୋଟେ ଗାଁରେ ଅଛେ, ତାପରେ ହାତୀପାହୁଲ ବୋଲସନ୍ ଗୋଟେ ଗାଁରେ ଅଛେ, ସେନେ ବନ ସୁରକ୍ଷା କମିଟି ମାନେ ବନା ହେଇଛି।

0: ବିଏସ୍ଏସ୍ କମିଟି ଯେନ� କୁହାଯାଏ ସେ ଆଜ୍ଞା ଆଜ୍ଞା
1: ତ ଜଙ୍ଗଲ କେ ଠିକ ହିସାବରେ ସୁରକ୍ଷା ଦଉଛନ୍ ସେନ ଲୋକଙ୍କର ବି ସହଯୋଗ ରହୁଛି।
0: ହଁ ଆଜ୍ଞା, ଲୋକଙ୍କର ବିନା ସହଯୋଗରେ ଆପଣ କେବେ ବି ଗୋଟେ ଖାଲି ଫରେଷ୍ଟ ଡିପାର୍ଟମେଣ୍ଟ ଚାହିଁଲେ ବି କେବେ ଜଙ୍ଗଲ କେ ଆଜ୍ଞା ସୁରକ୍ଷା ଦେଇ ନାଇଁ ପାରେ। ସମସ୍ତ ଲୋକମାନେ ମିଳିମିଶିକିରି ଆମ ସାଙ୍ଗେ କରିଲେ ଯାକ ଆଜ୍ଞା ଆମେ ଜଙ୍ଗଲ କେ ପୁରା ପୂର୍ଣ୍ଣ ମାତ୍ରାରେ ସୁରକ୍ଷା ଦେଇପାରମା। ଲୋକମାନେ ଦେଖୁନ ଆଜ୍ଞା ଶହ ଶହ ଅଛନ୍, ଆମେ ଯଦି 5 ଲୋକ 8 ଲୋକ ମିଶିଲେ କେତେ ଜଙ୍ଗଲ କେ ସୁରକ୍ଷା ଦେଇପାରମ। ସେମାନେ ବି ମିଶିକିରି ଯେନ୍ ମାନେ ଇଲିଗାଲି କାମ ମାନେ କରୁଛନ୍ ସେମାନଙ୍କର ଖବର ଆମକୁ ଦେବେ, ଆମେ ତାଙ୍କୁ ଧରିକରି ଏମିତି କରିକିରି ଆମେ ସୁରକ୍ଷା ଦେଇପାରମା ଆଜ୍ଞା।
1: ଜନସଚେତନତା ଲାଗି କାଣା କାଣା କରୁଛନ୍ ଆପଣ ମାନେ?
0: ଜନସଚେତନତା ଲାଗି ଆଜ୍ଞା ଦେଖୁନ୍, ଆମେ ଖରାଦିନେ ଯେନ୍ତା କାଣା କି ଜଙ୍ଗଲରେ ନିଆଁ ନାଇଁ ଲାଗବା, ସେଥିଲାଗି ଆମେ ସଚେତନା ମୂଳକ କାର୍ଯ୍ୟକ୍ରମ ଯେନ୍ତା ପାଲା ମାଧ୍ୟମରେ ଆମେ କାର୍ଯ୍ୟକ୍ରମ କରିଥିଲୁ ଏଥର, ଆଉ ଗାଁରେ ଗାଁ ଗାଁରେ ତାପରେ ସ୍କୁଲ ପାଲା ଯେତେବେଳେ ହେସି ଆମେ ସ୍କୁଲର ଛାତ୍ରଛାତ୍ରୀ ମାନକେ ଡକେଇ କରି ବି ସେନେ ଜଙ୍ଗଲର ଉପାଦେୟତା କାଣା, ଜଙ୍ଗଲ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିକିରି ଜଙ୍ଗଲ କେନ୍ତା ବୃଦ୍ଧି କରାଯାଇ ପାରବା, ଜଙ୍ଗଲରେ କେମିତି କରି ନିଆଁ ନାହିଁ ଲଗାବେ, ଜଙ୍ଗଲର କେମିତି ଯତ୍ନ କରାଯିବା, ଏସବୁ ବିଷୟରେ ସେମାନଙ୍କୁ ବୁଝାଇସି ଆଜ୍ଞା।
1: ପ୍ରକୃତରେ ଯେମିତି କହିଲେ ଆପଣ ଜଙ୍ଗଲରେ ନିଆଁ ଯେନ୍ ଲଗାବାରଟା ଏଇଟା ତ ପ୍ରାୟ ଜାଗାରେ ଦେଖାଯାଇଛି
0: ଆଜ୍ଞା।
1: ଆପଣ ଯେହେତୁ ପୁରା ମୂଳ ସ୍ତରରେ କାମ କରୁଛନ୍, ଗାଁରେ କାମ ରହୁଛନ୍, ତାମାନେ ଗାଁ ସ୍ତରରେ ଯୋଡି ହେଇକିରି ଅଛନ୍, ଯେନ୍ ନିଆଁ ଲଗାବାଟା ଗୋଟେ ବଡ ସମସ୍ୟା
0: ଆଜ୍ଞା,
1: ଆପଣ ଲୋକଙ୍କୁ କେନ୍ତା ବୁଝା ସୁଝା କରୁଛନ୍ କେନ୍ତା କାଣା?
0: ଆଜ୍ଞା, ଆମେ ଯେତେବେଳେ ଆମର ସରକାର ତରଫରୁ ଆସି ଯେନ୍ତା ଜଙ୍ଗଲରେ ନିରାକରଣ, ଜଙ୍ଗଲରେ ଯେନ୍ତା ନିଆଁ ନାଇଁ ଲାଗବା ସେଥିଲାଗି ସଚେତନତା ମୂଳକ କାର୍ଯ୍ୟକ୍ରମ ସେଟା ଆମେ ଗାଁ ମାନକେ ଯାଇସୁଁ, ସେଟା ବୁଝାସୁଁ, ଲୋକମାନେ ବି ଆସନ୍ ସ୍ୱତଃ ପ୍ରବୃତ ଭାବରେ ସେନେ ଅଂଶଗ୍ରହଣ କରସନ୍, ଆଉ ସେନେ ଲୋକମାନେ ବୁଝସନ୍ ବି ଆଜ୍ଞା କି ଜଙ୍ଗଲର କେତେ ସେମାନଙ୍କର ଜୀବନରେ କେତେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଯେ, ଆଉ ବୁଝସନ୍, ବୁଝି ବୁଝା କରି ସେମାନେ ବି କହିସନ୍ କି ହଁ ଆମେ ଜଙ୍ଗଲରେ ନିଆଁ ନାଇଁ ଲଗଉ, ଆଉ ଯେନ୍ମାନେ ବି ନିଆଁ ଜଙ୍ଗଲରେ ଲଗାବେ ଆମେ ଆପଣଙ୍କୁ ଖବର ଦେବୁ ବୋଲିକରି ସେମାନେ ବି ନିଜେ କହିସନ୍ ଭାଇ ଆଜ୍ଞା।
1: ଆପଣ ଯେହେତୁ ଯୋଡି ହେଇଛନ୍, ସବୁ ଶ୍ରୋତା ଭାଇ ବହିନ ମାନଙ୍କର ଲାଗି ସମସ୍ତଙ୍କର ଲାଗି
0: ଦେଖୁନ, ସବୁ ଦୁନିଆରେ ବର୍ତ୍ତମାନ ଯେତେ ବି ସମସ୍ୟା ଅଛି ସବୁ ସମସ୍ୟାର ସମାଧାନ କରିବାର ଲାଗି ଆମେ ଏଇଠାନ୍ ସମସ୍ତେ ଗୋଟେ ଗୋଟେ ଗଛ ନିହାତି ଭାବରେ ଯୋଗାମା, ନିଜର ବାପା ମା ନାଁରେ ଯୋଗେଇ ପାରମା, ନିଜର ଅଜା ଆଇନ ନାଁରେ ଯୋଗାମା ବୋଲେ ସେଟାକେ ଆମେ ଉତ୍ସାହିତ ହିସାବରେ ଉତ୍ସାହିତ ଭାବରେ ଆମେ ଯୋଗାମା। ଆମେ ଜାଣମା କି ଇ ଗଛଟା ଏଇଟା ମୋର ବାପା ନାଁରେ ଯୋଗେଇଛେ, ଯେନ୍ତା କି ମୁଁ ଏଇଟାକେ ପୁରା ଭଲସେ ମୋର ବାପାକେ ଯେନ୍ତା ଭଲ ପାଇସି ମୁଇଁ ବି ଗଛକେ ପୁରା ଭଲ ପାଇକିରି ତାକେ ପାଣି ପୁଣା ଦେଇକିରି ଯେନ୍ତା ଭଲସେ ଯତ୍ନ ନେବି, ଏନ୍ତା ସମସ୍ତେ ପୁରା ନିଜର ଆନ୍ତରିକତା ସହିତ ସେ ଗଛ ଜଗିକିରି ତାର ଯତ୍ନ ନେବାର କଥା, ଆଉ ଖାଲି ଗଛ ଜଗିକିରି ଖାଲି ଫଟୁ ଫୁଟା ଛାଡି ଦେଇକିରି ଏମିତି କଲା ନାହିଁ, ପୁରା ପୁରା ଆନ୍ତରିକତା ସହିତ ସେ ଗଛକେ ଜଗିକିରି ତାର ଯତ୍ନ ନେବାର କଥା ଆଜ୍ଞା।
1: ଗଛର ପ୍ରତି ଗୋଟେ ଆତ୍ମୀୟତା ରହିବାର ଦରକାର।
0: ହଁ ଆଜ୍ଞା ଆଜ୍ଞା,
1: ଆପଣ ତ ବନ ବିଭାଗରେ ବି ଅଛନ୍, ଆମର ଯେନ୍ ବନ୍ୟ ପ୍ରାଣୀ ବି ରହୁଛନ୍ ସେଟା ଗୋଟେ ବଡ ଅଂଶ ଜଙ୍ଗଲର।
0: ହଁ ଆଜ୍ଞା,
1: ତ ସେମାନଙ୍କର ଲାଗି କାଣା ସବୁ ସୁବିଧା କରୁଛନ୍?
0: ଦେଖୁନ୍ ବନ୍ୟ ପ୍ରାଣୀ ସେମାନେ ଯେନ୍ତା କି ଖରାଦିନେ କାଣା କି ଜଙ୍ଗଲ ମାନକେ ପାନ୍ ପୁନା ନାଇଁ ମିଳେ, ଆଖପାଖ ଜାଗାରେ ପାନ୍ର ସର୍ଟେଜ ହେଇଯାଇଛି ବୋଲେ ଆମେ କାଣା କି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଜଙ୍ଗଲରେ ଆମର କାଣା କି ବନ୍ଧ ମାନେ ନିର୍ମାଣ କରୁଛୁ, ସେନେ ଯେମିତି ଜଙ୍ଗଲର ବିଭିନ୍ନ ପ୍ରକାର ପଶୁପକ୍ଷୀ ମାନେ ପାଣି ପିଇବେ, ବନ୍ଧ ମାନେ ନିର୍ମାଣ କରାଯାଇଛି।
1: ଆପଣ ନିଜେ ଜଙ୍ଗଲକେ ଯାଇକିରି ତଦାରଖ ବି କରୁଛନ୍?
0: ହଁ ଆଜ୍ଞା ଆଜ୍ଞା।
1: ଯାହା ବି ହଉ ଆପଣ ଆମର ସାଙ୍ଗେ ଯୋଡି ହେଲେ
0: ଆଜ୍ଞା,
1: ଯେନ୍ ବନ ମହୋତ୍ସବ ଚାଲିଛି
0: ଆଜ୍ଞା
1: କେ ନେଇକରି ଆପଣଙ୍କର ଯେନ୍ ଦାୟିତ୍ୱ ଅଛି ଯେନ୍ ଜଙ୍ଗଲ
0: ଆଜ୍ଞା,
1: ସେ ବିଷୟକେ ନେଇକରି ଆମର ସାଙ୍ଗେ କଥାବାର୍ତ୍ତା କଲି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ହଁ ବଢିଆ କଥା କେତେଟା ଆଜ୍ଞା କହିଛନ୍, ଆମେ ଯେନ୍ତା ମୂଲରୁ କଥା ହଉଥିଲା ନିଆଁ ବୈଠକି ଆଇଲା ବେଲୁ ଯେ ଆମର ପରିବେଶ ଯେନ୍ ସନ୍ତୁଳନ ନି ରହିବାର ତାର ମୁଖ୍ୟ ସମସ୍ୟା ହଉଛେ ତାର ଗଛ, ଯଦି ଗଛ ଦୂରା ଅଛେ ବୋଲେ ସବୁ ପ୍ରକାର ଜିନିଷ ଅଛେ ବାକିଟା
3: ନିହାତି ନିହାତି। ଯଦି ଶାଗୁଆ ଦିଶୁଛି ବୁଲି ଯାଇଛ, ହୁରହୁରିଆ ପବନ ଟିକେ ମାରୁଛି, କେନ୍ତା ମଜା ଲାଗ୍ସି କହତ?
2: ହଏ ହଏ ହଏ, ତାପରେ ଆଜ୍ଞା ଯେ ସେ ନି କହିଛନ୍ କେ ଜଙ୍ଗଲ ଆଡ଼କେ ଗଲେ ଭଲ ଲାଗ୍ସି, ଗୋଟେ ବଢିଆ ଲାଗ୍ସି ବୋଲି କହି ସତେ, ଯଦି ଝାଡ଼ ଜଙ୍ଗଲ କେ ବୁଲି ଯିବ ବୋଲେ ନି କେ ସେଟା ଗୋଟେ ଯେନ୍ ମାନସିକ ଶାନ୍ତି ଟେ ମିଲ୍ସି, ଅଲଗା କେନ୍ସି ତି ନି ମିଲେ।
3: ହଏ ଯେ କାଁ ବୋଲୁଥୁନି କି
2: କାଣା କହ,
3: ପଦେ ଅଧେ ସୁନ୍ତା କାଁ ବୋଲୁଥୁନି?
2: ଆଇଛେ
3: ଆନିଛ? ବଜ ତିନେ ନାନି?
2: ହଁ ବଜଉଛେ।

ଶୁଣନ୍ତୁ ଏକ ସୂଚନା। ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତିର ସମ୍ଭାବନା ଥାଏ। ଜନସାଧାରଣ ନଦୀ କିମ୍ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ଅଭିଭାବକମାନେ ବିଶେଷ ନଜର ରଖନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ବୁଡ଼ିଯାଉଥିବା ନଦୀବନ୍ଧ ଉପରେ ଯାତାୟାତ କରନ୍ତୁ ନାହିଁ। ପହଁରା ଜାଣିଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତୀ କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବେ ବନ୍ୟା ଦେଖିବାକୁ ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଲାଇସେନ୍ସ ନଥିବା ନୌକାରେ ଯାତାୟାତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟାତ କରନ୍ତୁ ନାହିଁ। ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବା ସୂଚନା ଥିଲେ ନଦୀ ଶଯ୍ୟା ଭିତରକୁ ଯାଆନ୍ତୁ ନାହିଁ ତଥା ଗୃହପାଳିତ ପଶୁମାନଙ୍କୁ ଛାଡ଼ନ୍ତୁ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରଫୁଲ୍ଲ ମିତ୍ର।

ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନିଜାମଙ୍କ ରଚନା, କଣ୍ଠଦାନ କରିଛନ୍ତି ସୁବାସ ଦାସ।

ଶୁଣିଲେ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 75।

ଚାରିପାଖରେ ମଙ୍ଗଳ ଗାୟନରେ ମଗ୍ନ ସଖୀଗଣ, ମଧ୍ୟଭାଗରେ ରାଜନନ୍ଦିନୀ ସୀତା, ହସ୍ତରେ ଜୟମାଳା, ତନୁରେ ସଙ୍କୋଚ, ମନରେ ପରମ ଆଗ୍ରହ, ଅତି ପାଖରେ ପୁରୁଷୋତ୍ତମ ଶ୍ରୀରାମଙ୍କୁ ଦେଖି ଚିତ୍ରାର୍ପିତ ପ୍ରାୟ ଉଭା ହେଲେ ଜାନକୀ। ସଖୀ କହିଛେ, ଜେମା ଦିଅ, ମନମତ ପୁରୁଷଙ୍କ ଗଳାରେ ଜୟମାଳା ଦିଅ। ରାଜନନ୍ଦିନୀ ସୀତା ପ୍ରଭୁ ଶ୍ରୀରାମଙ୍କ ଗଳାରେ ଲମ୍ବାଇଥିଲେ ଜୟମାଳା। ପ୍ରଭୁଙ୍କ ଗଳାରେ ଜୟମାଳା ଦେଖି କୁସୁମ ବୃଷ୍ଟି କରିଛନ୍ତି ଦେବଗଣ। ତେଣେ ଈର୍ଷା ପରାୟଣ ରାଜନ ମଣ୍ଡଳୀଙ୍କ ଉଦ୍ଦେଶ୍ୟରେ ସାଧୁ ନୃପତିଗଣ କହିଛନ୍ତି, ଈର୍ଷା ମଦ ମୋହ ତ୍ୟାଗ କରି ଶ୍ରୀରାମଙ୍କ ଶ୍ୟାମଳ ଛବିକୁ ଅବଲୋକନ କର। ତୁମେ କ'ଣ ଜାଣିନାହଁ ଲକ୍ଷ୍ମଣଙ୍କ କ୍ରୋଧ?

ଶୁଣିଲେ ତୁଳସୀ ରାମାୟଣର 75ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ନିଜ ରଚନାରୁ କଣ୍ଠଦାନ କରିଛନ୍ତି ନରେନ୍ଦ୍ର ଚାଞ୍ଚଲ।

ଶୁଣିଲେ ହିନ୍ଦୀ ଭକ୍ତି ଗୀତ। ନିଜ ରଚନାରୁ କଣ୍ଠଦାନ କଲେ ନରେନ୍ଦ୍ର ଚାଞ୍ଚଲ, ସଙ୍ଗୀତ ସୁରିନ୍ଦର କୋହଲି। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କଥାଚିତ୍ର ଭୋଳା ଶଙ୍କର ଥିଲେ ଡର କାହାକୁ, ଶ୍ରୀଚରଣଙ୍କ କଣ୍ଠରେ, ଦିଲୀପ ଜେନାଙ୍କ ରଚନା, ସଙ୍ଗୀତ ଅଶୋକ ଭଦ୍ର।

ପରବର୍ତ୍ତୀ କଥାଚିତ୍ର ମନ ରହିଗଲା ସାତ ସୁରରେ, ଦିଲୀପ ଜେନାଙ୍କ ରଚନା, ସଙ୍ଗୀତ ବାପି ଲାହିରି, କଣ୍ଠଦାନ କରିଛନ୍ତି ବିଷ୍ଣୁ କବି।

ପରବର୍ତ୍ତୀ କଥାଚିତ୍ର ପାଗଳ କରିଛି ତୁ କଣ୍ଠଦାନ କରିଛନ୍ତି ବିନୋଦ ରାଠୋଡ ଏବଂ ନିବେଦିତା। ଗୀତ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ବିକାଶ ଦାସ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି। FM ବ୍ୟାଣ୍ଡ 101.9 MHz ଯୋଗେ।

0: ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆର୍ଏଫ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।
1: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର।

0: ବ୍ୟାଙ୍କରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ତୋ ବିନା ମୋ କାହାଣୀ ଅଧା, କଣ୍ଠଦାନ କରିଛନ୍ତି ନିବେଦିତା ଏବଂ ସ୍ୱୟଂସା। ଗୀତ ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ପରବର୍ତ୍ତୀ କଥାଚିତ୍ର ତୋ ପାଇଁ କଣ୍ଠଦାନ କରିଛନ୍ତି ରୁଦ୍ର ମହାନ୍ତି ଏବଂ ତପୁ ମିଶ୍ର। ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ତତେ ମୁଁ ରାଣ, କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ଗୀତ ସତ୍ୟନାରାୟଣ ସାହୁ, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ପାଗଳ ପ୍ରେମୀ କଣ୍ଠଦାନ କରିଛନ୍ତି କୁମାର ବାପି। ବସନ୍ତରାଜ ସାମଲଙ୍କ ଗୀତ ରଚନା, ସଙ୍ଗୀତ ମନ୍ମଥ ମିଶ୍ର।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ଭଲ ପାଏ ତତେ ଶହେରୁ ଶହେ। ବାବୁସାନଙ୍କ କଣ୍ଠରେ ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ବିକାଶ ଦାସ।

0: ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା